ଆକାଶବାଣୀ ବାରିପଦା, ଆଜି ବୁଧବାର 1948 ଶତାବ୍ଦୀର ଜ୍ୟେଷ୍ଠ 20 ଦିନ, ତଦନୁସାରେ ଇଂରାଜୀ 2024 ମସିହା ଜୁନ୍ ମାସର 10 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ସ୍ୱାଗତ କରୁଛୁ ଆମର ଆଜିର ପ୍ରଥମ ତଥା ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଶ୍ରୋତାବନ୍ଧୁ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:57।

ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମ ଆରମ୍ଭରେ କଣ୍ଠଶିଳ୍ପୀ ଭିକାରୀ ବଳ ଗାଇଛନ୍ତି ସ୍ନେହଲତା ମହାନ୍ତିଙ୍କ ରଚନାରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତରେ ଗାଇଛନ୍ତି ସୁବାସ ଦାସ କଣ୍ଠରେ ତାଙ୍କର ବାବାଜୀ ଚରଣ ସ୍ୱାଇଁଙ୍କ ରଚନା।

କାର୍ଯ୍ୟକ୍ରମର ଶେଷ ଭକ୍ତିଗୀତଟି ଦୂତକଣ୍ଠରେ ଗାଇଛନ୍ତି ଲକ୍ଷ୍ମୀନାରାୟଣ ବେହେରା ଏବଂ ସ୍ମୃତି ଅଞ୍ଜନା ମହାନ୍ତି। କଣ୍ଠରେ ତାଙ୍କର ପ୍ରେମାନନ୍ଦ ମଲ୍ଲିକଙ୍କ ରଚନା।

ଏଇଠି ଶେଷ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନାକୁ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଭିକାରୀ ବଳ, ସୁବାସ ଦାସ, ପ୍ରସନ୍ନ କୁମାର ମିଶ୍ର, ସୁଧା ମିଶ୍ର, ନାରାୟଣ ଲକ୍ଷ୍ମୀନାରାୟଣ ବେହେରା ଏବଂ ସ୍ମୃତି ଅଞ୍ଜନା ମହାନ୍ତି। ଗୀତଗୁଡ଼ିକ ରଚନା କରିଥିଲେ ସ୍ନେହଲତା ମହାନ୍ତି, ବାବାଜୀ ଚରଣ ସ୍ୱାଇଁ, ଗୁରୁକୃଷ୍ଣ ଗୋସ୍ୱାମୀ, ପ୍ରସନ୍ନ କୁମାର ମିଶ୍ର, ନରସିଂହ ମହାପାତ୍ର ଏବଂ ପ୍ରେମାନନ୍ଦ ମଲ୍ଲିକ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ହୋଇପାରନ୍ତା। କିନ୍ତୁ ଦୁର୍ଭାଗ୍ୟର କଥା, ବର୍ତ୍ତମାନ ସମାଜରେ ଯୁବଗୋଷ୍ଠୀକୁ ସଠିକ୍ ରାହା ନାହିଁ କି ବୃଦ୍ଧ ବୟସ୍କମାନଙ୍କ ପାଇଁ କାହାର ଆହାପଦ ବି ନାହିଁ। ଯୁବଗୋଷ୍ଠୀ ହୋଇଛି ଦୁର୍ବଳ, କାରଣ ମୋହଗ୍ରସ୍ତ ପିତାମାତା ପିଲାଙ୍କୁ ସଠିକ୍ ଅନୁଶାସନ ଦେବାରେ ପ୍ରାୟତଃ ବିଫଳ ହେବାର ଦେଖାଯାଉଛି। ଥରେ ପୁରାଣ ପୃଷ୍ଠାକୁ ଲେଉଟାଇଲେ, ଦୁର୍ଯ୍ୟୋଧନର ବ୍ୟକ୍ତିତ୍ୱ ଯେତିକି ଦୁର୍ବଳ ନୁହେଁ, ତାଠାରୁ ଅଧିକ ଦୁର୍ବଳ ହେଉଛି ଧୃତରାଷ୍ଟ୍ରଙ୍କର ବ୍ୟକ୍ତିତ୍ୱ। ଧୃତରାଷ୍ଟ୍ର ସବୁବେଳେ ମୋହ ପଥରେ ଚାଲୁଥିବାରୁ ପିଲାଙ୍କୁ ସଠିକ୍ ଅନୁଶାସନ ଦେଇପାରିଲେ ନାହିଁ। ସଠିକ୍ ପରାମର୍ଶ ଦେଇଥିଲେ କ'ଣ କେବେ ମହାଭାରତ ସୃଷ୍ଟି ହୋଇଥାନ୍ତା? କିନ୍ତୁ ମୋହର ଆସକ୍ତି ଏତେ ପ୍ରବଳ ଯେ ସେ ନିଜର ପିଲାମାନଙ୍କ ଚରିତ୍ରକୁ ସଂଶୋଧନ କରିପାରିଲା ନାହିଁ। ଏହା ହିଁ ଦୁଃଖର କାରଣ। ମୋହ ହେଉଛନ୍ତି ଧୃତରାଷ୍ଟ୍ର, ଆଉ ଗାନ୍ଧାରୀ ହେଉଛନ୍ତି ମମତା। ମମତା ହେଉଛି ମୋହର ପତିବ୍ରତା ନାରୀ। ସେ ଦେଖି ମଧ୍ୟ ଅଣଦେଖା କରିଦିଏ। ଯେଉଁଠି ବାପା ମାଆଙ୍କର ଠିକ୍ ଦୃଷ୍ଟି ନାହିଁ, ସେଠି ପିଲାମାନେ ଠିକ୍ ଦୃଷ୍ଟି ପାଇବେ କିପରି? ତେଣୁ ଫଳସ୍ୱରୂପ କୌରବଙ୍କର ନାଶ ହେଲା। ଅନୁରୂପ ଭାବରେ ଆଜିର ସମାଜରେ ବୟସ୍କ ଗୁରୁଜନମାନଙ୍କ ପ୍ରତି ଆମର ସମ୍ମାନବୋଧ ମଧ୍ୟ ନାହିଁ। ସେମାନଙ୍କୁ ଅଲୋଡ଼ା ଅଦରକାରୀ ବୋଲି ଭାବି ଆମେ ନିଜେ ଦୁଃଖ ଅଶାନ୍ତିକୁ ନିମନ୍ତ୍ରଣ କରୁଛେ। ସେଇଥିପାଇଁ ସମାଜ ହୋଇଛି କଂସେଇଖାନା। ପୁରାଣରେ ବିଦୁରଙ୍କୁ ଧର୍ମାତ୍ମା ରୂପେ ବିବେଚନା କରାଯାଏ, କିନ୍ତୁ ଅଭିମାନୀ ଦୁର୍ଯ୍ୟୋଧନ ବିଦୁରଙ୍କ ପରି ଅନୁଭବୀ ମହାତ୍ମାଙ୍କୁ ସର୍ବସମ୍ମୁଖରେ ଭର୍ତ୍ସନା କଲା, ଯାହାର ପରିଣତି ହେଲା ନିଜର ଅଧୋପତନ। ତେଣୁ ଯଥାର୍ଥରେ ମନୁ ମହାରାଜ କହିଛନ୍ତି ଯେ ବୟସ୍କମାନଙ୍କୁ ସମ୍ମାନ କଲେ ସେମାନଙ୍କ ଆଶୀର୍ବାଦରୁ ଆୟୁ, ବିଦ୍ୟା, ଯଶ ଓ ବଳ ବୃଦ୍ଧି ପାଏ। ସେଇଥିପାଇଁ ରାମାୟଣରେ ପ୍ରଭୁ ରାମଚନ୍ଦ୍ର ରାଜା ଦଶରଥଙ୍କ ଠାରୁ ଆରମ୍ଭ କରି କୁଳଗୁରୁ ବଶିଷ୍ଠ, ମନ୍ତ୍ରୀ ସୁମନ୍ତ୍ର ଓ ପୁଷ୍ପବାଟିକାର ମାଳି ପର୍ଯ୍ୟନ୍ତ ସମସ୍ତଙ୍କୁ ଦେଇଛନ୍ତି ଉପଯୁକ୍ତ ସମ୍ମାନ। ବନବାସ ପରେ ପ୍ରଭୁ ଯେତେବେଳେ ଅଯୋଧ୍ୟାକୁ ଫେରି ସିଂହାସନରେ ଆରୂଢ଼ ହେଲେ ରାଜ୍ୟ ଶାସନ କରିବା ପାଇଁ, ସେତେବେଳେ କୁଳଗୁରୁ ବଶିଷ୍ଠଙ୍କୁ ଚାହିଁ ବିନମ୍ରତାର ସହ କହିଲେ, ହେ ଗୁରୁଦେବ, ଆପଣ ହେଉଛନ୍ତି ଅନୁଭୂତିର ଗନ୍ତାଘର, ତେଣୁ ମୁଁ ସିନା କରିବି ଶାସନ, କିନ୍ତୁ ମୋ ଉପରେ ରହିବ ଆପଣଙ୍କର ଅନୁଶାସନ, ତେବେ ଯାଇ ରାମରାଜ୍ୟ ସମ୍ଭବ ହେବ। ଏହା ହିଁ ରାମାୟଣର ଆଦର୍ଶ। ତେଣୁ ଭଗବାନଙ୍କର ସେ ମହାନ ମୂଲ୍ୟବୋଧ ଆମର ଆଦର୍ଶ ହେଉ। ଅନୁଶାସନରେ ସିକ୍ତ ହୋଇ ଉତ୍ସାହୀ ଯୁବବନ୍ଧୁମାନେ ରାଷ୍ଟ୍ରପ୍ରେମରେ ଅଭିପ୍ରେତ ହୁଅନ୍ତୁ ଓ ବୟସ୍କ ବୃଦ୍ଧମାନେ ଅନୁଭୂତିର ବାର୍ତ୍ତା ଦେଇ ବିଚାରକୁ ଆହୁରି ବଳିଷ୍ଠ କରନ୍ତୁ। ତେବେ ସମାଜରେ ଜଳୁଥିବା ଅଶାନ୍ତିର ନିଆଁ ଆପେ ଆପେ ଲିଭିଯାଇ ଅମୃତର ଧାରା ବିଚ୍ଛୁରିତ ହେବ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଶାରଦା ପ୍ରସାଦ କର, ଆକାଶବାଣୀ କଟକ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 62ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତଙ୍କୁ ଭାଗବତ ମହାପୁରାଣର ଅଷ୍ଟମ ଲକ୍ଷଣ ନିରୋଧ ବିଷୟରେ ବୁଝାଇଲେ। ଭଗବାନ ଯୋଗ ନିଦ୍ରାରେ ଥିବାବେଳେ ଜୀବମାନେ ଯେପରି ତାଙ୍କର ଶକ୍ତି ସହ ଲୀନ ହୋଇଥାନ୍ତି ତାହା ନିରୋଧ। ଯେଉଁଠି ଜୀବକୁ ପୁନର୍ବାର ଫେରିବାକୁ ହୁଏ ନାହିଁ ତାହା ମୁକ୍ତି। ଆଭାସ ଓ ନିରୋଧ ଯାହାଙ୍କଠାରୁ ପ୍ରକାଶିତ ହୁଏ ସେ ହେଉଛନ୍ତି ଆଶ୍ରୟ, ସ୍ୱୟଂ ପରମ ବ୍ରହ୍ମ। ସେହି ନରହରିଙ୍କର ଅଂଶ ଅଶେଷ ଘଟରେ ପୂରିଥିବାରୁ ସେ ପ୍ରତ୍ୟେକ ଲୋକ ଭିତରେ ଆଧ୍ୟାତ୍ମିକ ପୁରୁଷ ରୂପେ ବିରାଜମାନ। ରାଜାଙ୍କୁ ସେବକମାନେ ଅନୁସରଣ କଲାପରି ମୂଳ ପଦ୍ମରୁ ବ୍ରହ୍ମରନ୍ଧ୍ରକୁ ପ୍ରାଣର ଆତଜାତ ହେବା ଫଳରେ କ୍ଷୁଧା ଓ ତୃଷା ତାକୁ ଅନୁସରଣ କରନ୍ତି। ଏହି କ୍ଷୁଧା ତୃଷା ନିବାରଣ ପାଇଁ ମୁଖ ସୃଷ୍ଟି ହେଲା। ମୁଖର ମୂଳ ହେଲା ତାଳୁ ଏବଂ ତାହା ଜିଭ ଦ୍ୱାରା ସଂଯୁକ୍ତ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 62ତମ ଭାଗ। କଣ୍ଠଶିଳ୍ପୀ ମାନିଥିଲେ ସେବାରାଣୀ ମହାପାତ୍ର, ମଧୁଲିତ ମହାନ୍ତି, ଲକ୍ଷ୍ମୀକାନ୍ତ ପାଲିତ ଏବଂ ସୁବାସ ଦାସ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଚିନାବାଦାମ ବର୍ଷା ଋତୁରେ ଚାଷ ହେବା ସଙ୍ଗେ ସଙ୍ଗେ ଗ୍ରୀଷ୍ମ ଋତୁରେ ମଧ୍ୟ ଜଳସେଚନର ସୁବିଧା ଥିବା ଅଞ୍ଚଳରେ ଚାଷ ହୋଇଥାଏ। ଏହା ଏକ ତୈଳବୀଜ ଜାତୀୟ ଫସଲ। ହେକ୍ଟର ପ୍ରତି ଜାତୀୟ ସ୍ତରରେ ଅମଳ ତୁଳନାରେ ଓଡ଼ିଶାରେ ଏହା କମ୍ ଅମଳ ହେଉଛି। ଆଶାନୁରୂପ ଅମଳ ମିଳିବା ଅନେକ ପ୍ରତିବନ୍ଧକ ରହିଛି। ଏଥିମଧ୍ୟରୁ ଫସଲକୁ ଆକ୍ରମଣ କରୁଥିବା ରୋଗପୋକ ଅନ୍ୟତମ କାରଣ। ଚିନାବାଦାମ ମଞ୍ଜି ଜମିରେ ବୁଣିବାଠାରୁ ଏହାର ଅମଳ ମଧ୍ୟରେ ଫସଲକୁ ବିଭିନ୍ନ ପ୍ରଜାତିର ପୋକ ଆକ୍ରମଣ କରନ୍ତି। ମଞ୍ଜିରୁ ଅଙ୍କୁରୋଦ୍ଗମ ସମୟରେ ଭଲ ମଞ୍ଜିଗୁଡ଼ିକ ଖାଇଦିଅନ୍ତି, ତେଣୁ ଜମିରେ ଗଛ ସଂଖ୍ୟା କମିଯାଏ। ତଦନୁଯାୟୀ ଫସଲ ଅମଳ ହ୍ରାସ ପାଏ। ଗଛ ହେବା ପରେ ଗଛକୁ ପତ୍ରକଟା, ପତ୍ର ଉଙ୍କୁଣି, ପତ୍ର ଡିଆଁ, ଧଳାମାଛି, ନାଲି ରଙ୍ଗର ପତ୍ରକଟା ଶୁକ ଓ ବରିହା ପୋକମାନେ ଆକ୍ରମଣ କରନ୍ତି। ବାଲି ଦୋରସା ମାଟିରେ ଉଇ ଓ ଧବଳ ଭୃଙ୍ଗ ଶାବକ ଚିନାବାଦାମ ଗଛର ମୂଳ ଏବଂ ଚେରକୁ କାଟି ଦିଅନ୍ତି। ଏହାଫଳରେ ଗଛଗୁଡ଼ିକ ଝାଉଁଳି ମରିଯାଏ। ପତ୍ରକଟା ସମ୍ବାଳୁଆ, ପତ୍ର ସୁଡ଼ଙ୍ଗକାରୀ ଏବଂ ପତ୍ର ଉଙ୍କୁଣି ବିଶେଷ କ୍ଷତିକାରକ। ଚିନାବାଦାମ ଫସଲରେ କଟୁ ରାସାୟନିକ କୀଟନାଶକ ପ୍ରୟୋଗ ନିଷେଧ କରାଯାଇଛି। ଏହା ପରିବର୍ତ୍ତେ ଜୈବିକ କୀଟନାଶକ ପ୍ରୟୋଗ ଏବଂ ପୋକ ନିରୋଧକ ଶକ୍ତି ସମ୍ପନ୍ନ କିସମ ଚାଷ କରିବା ପାଇଁ ଚାଷୀମାନଙ୍କୁ ବିଭିନ୍ନ ସମୟରେ ପରାମର୍ଶ ଦିଆଯାଉଛି। ପୋକ ନିରୋଧକ ଶକ୍ତି ଥିବା ଚିନାବାଦାମ କିସମ ଯଥା ସ୍ମୃତି, କାଦିର 3, ICGS 5 ଏବଂ ICGS 11 ଚାଷ କରନ୍ତୁ। ସୁସ୍ଥ ଓ ସବଳ ମଞ୍ଜି ସର୍ବଦା ବ୍ୟବହାର କରନ୍ତୁ। ଏହା ସତ୍ତ୍ୱେ ପତ୍ରକଟା ଓ ଅନ୍ୟାନ୍ୟ ପୋକ ଦମନ ନିମନ୍ତେ 500 ml ଭୂତାଣୁ ଜନିତ ସୋଡ଼ାସାଇଡ୍ 500 ଲିଟର ପାଣିରେ ମିଶାଇ ଫସଲରେ ସମ୍ପୂର୍ଣ୍ଣ ରୂପେ ସିଞ୍ଚନ କରନ୍ତୁ। ଉଇ ଏବଂ ଧବଳଭୃଙ୍ଗ ଶାବକମାନଙ୍କ ପାଇଁ କ୍ଲୋରୋପାଇରିଫସ୍ ଗୁଣ୍ଡ 25 kg 1 ହେକ୍ଟର ଚାଷ ଜମିରେ ମଞ୍ଜି ବୁଣିବା ପୂର୍ବରୁ ପ୍ରୟୋଗ କରନ୍ତୁ। ପତ୍ରଖିଆ ପୋକର କ୍ଷତି କରିବାର ଲକ୍ଷଣ ଚିନାବାଦାମ ଗଛରେ ଦେଖାଦେଲେ 1 ହେକ୍ଟର ଫସଲରେ 6-8 ଆକର୍ଷକ ସ୍ପୋଡୋଲିଓର ଓ ଥୋପ ବ୍ୟବହାର କରନ୍ତୁ। ଏହାଦ୍ୱାରା ପୁରୁଷ ପୋକମାନେ ଜନ୍ତାରେ ପଡ଼ନ୍ତି। ଏହି ଜନ୍ତାରେ ପଡ଼ୁଥିବା ପୋକଗୁଡ଼ିକ ସଂଗ୍ରହ କରି ମାରିଦିଅନ୍ତୁ। ସ୍ପୋଡୋଲିଓର ଥୋପଗୁଡ଼ିକ 15 ଦିନରେ ବଦଳାଇ ନୂଆ ଥୋପ ପ୍ରୟୋଗ କରନ୍ତୁ। ସ୍ପୋଡୋସାଇଡ୍ ଏବଂ ସ୍ପୋଡୋଲିଓର ବାୟୁମଣ୍ଡଳ ଏବଂ ଉପକାରୀ ପରାଶ୍ରୟୀ, ପରାଙ୍ଗ ଭୋଜି ଏବଂ ପରାଗ ସଙ୍ଗମକାରୀ ପୋକଙ୍କ ପ୍ରତି ନିରାପଦ। ସଦାସର୍ବଦା ଚିନାବାଦାମ ଫସଲ ବିଷୟରେ ଅଧିକ ଜାଣିବା ପାଇଁ ଆପଣମାନେ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର କିମ୍ବା ନିକଟରେ ଥିବା କୃଷି କର୍ମଚାରୀଙ୍କ ସହିତ ପରାମର୍ଶ କରି ଔଷଧ ସିଞ୍ଚନ କରନ୍ତୁ। ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ପ୍ରତ୍ୟେକ 3 ବର୍ଷ ଅନ୍ତରରେ ଜମିରେ ମାଟି ପରୀକ୍ଷା କରି ଅନୁମୋଦିତ ହିସାବରେ ସାର ପ୍ରୟୋଗ କରନ୍ତୁ। ବାଇଗଣ ଗଛର ଡାଳ ଓ ଫଳବିନ୍ଧା ପୋକ ଲାଗିଲେ ହେକ୍ଟର ପ୍ରତି 200 ଗ୍ରାମ ଫ୍ଲୁବେଣ୍ଡିଆ ମାଇଡ୍ ବା 800 ଗ୍ରାମ କାଟା

0: ହାଇଡ୍ରୋକ୍ଲୋରାଇଡ୍ 40 ଭାଗ ସେଚିତ ଗୁଣ୍ଡ ଔଷଧକୁ 500 ଲିଟର ପାଣିରେ ମିଶାଇ 15 ଦିନ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ସିଞ୍ଚନ କରିବା ଆବଶ୍ୟକ। ଖରାଦିନିଆ ଭେଣ୍ଡି, ଜହ୍ନି, କଖାରୁ, ପୋଟଳ, କାଙ୍କଡ଼, କଲରା, କାକୁଡ଼ି, ଲାଉ ଏବଂ ବାଇଗଣ ଆଦି ଲଗାନ୍ତୁ। ଯେଉଁଠି ଏହି ସମୟରେ ଅଧିକ ଗରମ ଅନୁଭୂତ ହୁଏ ନାହିଁ ସେଇଠି ଅଦିନିଆ ପନିପରିବା ଯଥା ବିଲାତି, ବାଇଗଣ, ବିନ୍, ମୂଳା ଜଳବାୟୁ ଅନୁସାରେ ଚାଷ କରିପାରିବେ। ଏକ ମାସର ବାଇଗଣ ତଳି ମୁଖ୍ୟ ଜମିରେ ଲଗାନ୍ତୁ। ସମସ୍ତ ପ୍ରକାର କଖାରୁ ଜାତୀୟ ପନିପରିବା ଯଥା କଖାରୁ, କାକୁଡ଼ି, ଜହ୍ନି, କଲରା ଇତ୍ୟାଦିକୁ ଜମିରେ ଲଗାନ୍ତୁ। ପ୍ରତ୍ୟେକ ମନ୍ଦାରେ 2-3 ସୁସ୍ଥ ସବଳ ଗଛ ରଖି ଅନ୍ୟାନ୍ୟ ଚାରାଗୁଡ଼ିକୁ ଉପାଡ଼ି ଦିଅନ୍ତୁ। ଉନ୍ନତ କିସମ ବା ଶଙ୍କର ଜାତୀୟ ଭେଣ୍ଡି ମଞ୍ଜି ଲଗାନ୍ତୁ। ଜମିକୁ ଭଲ ଭାବରେ ଚାଷ କରି ଶାଗ ଜାତୀୟ ଫସଲ ଲଗାନ୍ତୁ। ସବୁ ସମୟରେ ଶାଗ ଜାତୀୟ ଫସଲରେ ଅଧିକ ମାତ୍ରାରେ ଶୁଖିଲା ସଢ଼ା ଗୋବର ଖତ ବା ଜିଆ ଖତ ବ୍ୟବହାର କରନ୍ତୁ। ବାଇଗଣ ଗଛରେ ଡାଳ ଓ ଫଳବିନ୍ଧା ପୋକ ଲାଗିଲେ ହେକ୍ଟର ପ୍ରତି 200 ଗ୍ରାମ ଫ୍ଲୁବେଣ୍ଡିଆ ମାଇଡ୍ ବା 800 ଗ୍ରାମ କାଟ୍ରାପ୍ ହାଇଡ୍ରୋକ୍ଲୋରାଇଡ୍ 40 ଭାଗ ସେଚିତ ଗୁଣ୍ଡ ଔଷଧକୁ 500 ଲିଟର ପାଣିରେ ମିଶାଇ 15 ଦିନ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ସିଞ୍ଚନ କରନ୍ତୁ।
1: ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟରେ ଆକାଶ ମେଘାଚ୍ଛନ୍ନ ରହିବା ସହିତ ସ୍ଥାନେ ସ୍ଥାନେ କାଳବୈଶାଖୀର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

0: दीर्घसमयपर्यन्तं निर्वाचित प्रधानमन्त्री भवितुम् उपलक्ष्य उत्सवः भविष्यति। प्रधानमन्त्रिणं मोदिनं भाजपा दलस्य शीर्षनेतृत्वं च समेत्य संयुत्याः सर्वे घटकाः उपवेशने भागं ग्रहीष्यन्ति इति आशास्यते। एतस्मिन् उपवेशने अनया संयुत्या शासितानां सर्वेषां द्वाविंशति राज्यानां केन्द्रशासित प्रदेशानां च मुख्यमन्त्रिणम् उपमुख्यमन्त्रिणं च समेत्य सर्वेषां घटकानां नेतारः अपि सम्मिलिताः भविष्यन्ति। प्रधानमन्त्री नरेन्द्र मोदी ह्यः कुवैत देशस्य प्रमुखेण शेख मिशाल अल अहमद अल जबर अल सबाह इत्यनेन सार्धं दूरभाषेण संवादम् अकरोत्। उभौ नेतारौ पश्चिमैशियायां परिवर्तित सुरक्षा परिस्थितिम् आलक्ष्य परस्परं विचार विनिमयं कृतवन्तौ। प्रधानमन्त्रिणा क्षेत्रे विवर्धित आततिपूर्ण विषये गंभीरा चिन्ता प्रकटिता तथा कुवैतस्य सार्वभौमिक प्रादेशिक अखण्डतां विरुध्य विहिताक्रमणान् प्रति भारतस्य प्रतिज्ञा पुनः प्रतिपादिता। असौ शान्तेः स्थैर्यस्य च पुनः स्थापनार्थं चिन्तां न्यूनीकर्तुं संवादं पारस्परिक सहभागिताञ्च दृढयितुं पुनरपि आह्वानम् अकरोत्। विदेशमन्त्री डॉ एस जयशंकरः अद्यारभ्य बुल्गेरिया फिनलैंड देशयो द्विदिवसीय आधिकारिक यात्रायां भविष्यति। विदेशमन्त्रालयेनोक्तं यत् डॉ जयशंकरः बुल्गेरिया देशस्य स्वीय यात्रावधौ तत्रत्य नेतृत्वेन सह मेलनं करिष्यति तथा स्व समकक्षेण सह चर्चां विधास्यति इति वार्ताः।
1: ହିନ୍ଦୀରେ ସମ୍ବାଦ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 7:25ରେ ପ୍ରଚାର କରିବୁ ସାନ୍ତାଳୀ ଆଖଳା କାର୍ଯ୍ୟକ୍ରମ। 8:15ରେ କାର୍ଯ୍ୟକ୍ରମ ହେଲୋ ବାରିପଦା। ଦିନ 12ଟାରେ ଆଜି ରହିଛି ଚହଲା କାର୍ଯ୍ୟକ୍ରମରେ ଖଞ୍ଜଣୀ ଭଜନ ପରିବେଷଣ କରିଛନ୍ତି ଶିଳ୍ପୀ ମାନଗୋବିନ୍ଦ ରାଉତ ଏବଂ ସାଥୀ। ଆମର ଆଜିର ଦ୍ୱିତୀୟ ତଥା ସାନ୍ଧ୍ୟ ଅଧିବେଶନରେ ସନ୍ଧ୍ୟା 6ଟାରେ ଭକ୍ତି ସଙ୍ଗୀତ, 6:15ରେ ପ୍ରଚାର କରିବୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ରାତି 7ରେ ପ୍ରଚାରିତ ହେବ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ସାନ୍ତାଳୀ ଗୀତ, 7:30ରେ ଚାଷବାସ, ରାତି 8ରେ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ନେଇ ଆସିବୁ। ରାତି 8:30ରେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣିପାରିବେ। 8:40ରେ ଗୀତ ଅତୀତ, 10:30ରେ ଏକକ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଏହି ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର କରାଯିବାକୁ ଥିବା କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲିକରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପକ୍ଷଣ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ନୂଆଦିଲ୍ଲୀରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଏକ ବୈଠକ ଅନୁଷ୍ଠିତ ହେବ। ଏନ୍ଡିଏ ସରକାରଙ୍କର 12 ବର୍ଷ ପୂର୍ତ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି। ଶ୍ରୀ ମୋଦିଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଏବଂ ଏନ୍ଡିଏର ସମସ୍ତ ଅଂଶୀଦାର ଦଳର ନେତୃମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିବେ। ବୈଠକରେ ସମସ୍ତ 22ଟି ଏନ୍ଡିଏ ଶାସିତ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ, ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ରାଜ୍ୟ ସରକାର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ଚିକିତ୍ସା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଓ ରୋଗୀ ସେବାକୁ ସୁଦୃଢ଼ କରିବା ପାଇଁ 755ଟି ନୂତନ ପଦବୀ ମଞ୍ଜୁର କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି। ନୂତନ ପଦବୀ ମଞ୍ଜୁର ହେବା ଫଳରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଅଧିକ ସଶକ୍ତ ହେବ। ରାଜ୍ୟ ସରକାର ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତାକୁ 639 ଟଙ୍କାରୁ 650 ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଭତ୍ତା ଗତ ଜାନୁଆରୀ ମାସରୁ ଲାଗୁ ହେବ। ପୂର୍ବରୁ ଗତବର୍ଷ ଜୁଲାଇ 1ରେ ଗୃହରକ୍ଷୀଙ୍କ ଦୈନିକ ଭତ୍ତା 623 ଟଙ୍କାରୁ 649 ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ଓଡ଼ିଶା ରାଇସ୍ ମିଲର ସଂଘ ପ୍ରତିନିଧିମାନେ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସୂଚନା ଅନୁସାରେ ନିକଟରେ ମୁଖ୍ୟମନ୍ତ୍ରୀ ମିଲିଂ ଦରକୁ 2 ଗୁଣା ବୃଦ୍ଧି ଘୋଷଣା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ଜିଲ୍ଲାସ୍ତରୀୟ ସମୀକ୍ଷା ଓ ଯୋଜନା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 5ଟି ବ୍ଲକରୁ

0: କଂଗ୍ରେସ 100 ଜଣ ମହାଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ସହ ଯୋଜନା ପ୍ରସ୍ତୁତ ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମା ମାଟିର ସୁରକ୍ଷା, ଜଳ ଜୀବିକା ସଂରକ୍ଷଣ ଓ ବିପଣନର ସୁବ୍ୟବସ୍ଥା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିନକୁ ଦିନ ଭୂତଳ ଜଳ ହ୍ରାସ ପାଉଥିବାରୁ ବର୍ଷା ଜଳର ସଂରକ୍ଷଣ ଏବଂ ଏହାର ପୁନଃ ବ୍ୟବହାର ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ଚେକ୍ଡ୍ୟାମ୍ଗୁଡ଼ିକର ମରାମତି କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। କଟକ ମହାନଗର ନିଗମ ପକ୍ଷରୁ ରଜ ପର୍ବକୁ ଧୁମ୍ଧାମ୍ରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକରେ ରଜୋତ୍ସବର ଆୟୋଜନ କରାଯିବ। ଏଥିରେ 200ରୁ ଅଧିକ ବସ୍ତି ପିଲା ସାମିଲ ହେବେ ବୋଲି ମହାନଗର ନିଗମ କମିଶନର କିରଣଦୀପ କୌର ସୋହତା କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ବାଲ୍ୟବିବାହ ରୋକିବା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ବାଲ୍ୟବିବାହ ରୋକିବା ପାଇଁ ଆଇନଗତ ପଦକ୍ଷେପ ସହ ସଚେତନତା ପରାମର୍ଶ ଓ ସମନ୍ୱୟକୁ ଗୁରୁତ୍ୱ ଦେଇଥିଲେ। ଭଦ୍ରକ ଜିଲ୍ଲାରେ ମଧ୍ୟ ବାଲ୍ୟବିବାହ ରୋକିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଜାପାନରେ ଅନୁଷ୍ଠିତ 18 ବର୍ଷରୁ କମ୍ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଥିବା ପୁରୁଷ ଓ ବ୍ରୋଞ୍ଜ ପଦକ ବିଜେତା ମହିଳା ଦଳର ଖେଳାଳିମାନଙ୍କୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆର୍ଥିକ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ପୁରୁଷ ଦଳରେ ସାମିଲ ଓଡ଼ିଆ ଖେଳାଳି ଅର୍ମାନ ସୋରେନ୍ଙ୍କୁ 2,50,000 ଟଙ୍କା ଏବଂ ମହିଳା ଦଳରେ ସାମିଲ ଥିବା 4 ଜଣ ଖେଳାଳିଙ୍କୁ 83,500 ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ଚଳିତ ସପ୍ତାହରେ ସ୍ପର୍ଶ କରିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ଅପରପକ୍ଷରେ ଗତକାଲି 7 ସହରର ତାପମାତ୍ରା 40°C ଉପରେ ରହିଥିଲା। ସକାଳର ଆଞ୍ଚଳିକ ସମ୍ଭାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32 ସମୟରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜିର ହେଉଛି ଆଲୋଚନା ମାନସିକ ରୋଗୀ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଡାକ୍ତର ନୀଳମାଧବ ରଥ।
2: ସମଗ୍ର ବିଶ୍ୱରେ ମାନସିକ ରୋଗୀଙ୍କୁ ଭୟ, ଅବହେଳା, ସାମାଜିକ ଘୃଣା ବା ଅସମାନ ଦୃଷ୍ଟିରେ ଆମେ ଦେଖିଥାଉ। ବ୍ୟକ୍ତି ନିଜେ, ବ୍ୟକ୍ତିର ପରିବାର ଦୁଃଖରେ ଆଶଙ୍କାରେ ପଡ଼ିଯାନ୍ତି। ରୋଗୀ ଦୁର୍ଭାବନାର ଶିକାର ହୋଇ ନିଜର ବା ଅନ୍ୟର କ୍ଷତି କରିପାରେ। ମାନସିକ ରୋଗଗ୍ରସ୍ତ ହୋଇ ପିତାମାତା ପଙ୍ଗୁ ହେଲେ ପରିବାର ଅନାଥ ହୋଇଯାଏ। ବୁଦ୍ଧିଶୂନ୍ୟ ଅନଗ୍ରସର ଶିଶୁ ତଥା ରୋଗୀଙ୍କୁ ଆମେ ପରିବାର ଉପରେ ବୋଝ ବୋଲି ଭାବୁ। ଝିଅଟିଏ ବାହା ହୋଇ ସାମାନ୍ୟ ମାନସିକ ଭାରାକ୍ରାନ୍ତ ହେଲେ ତାକୁ ବାପ ଘରକୁ ପଠାଉ। ଛାଡ଼ପତ୍ର ତଥା ପଞ୍ଚାୟତ, ପରିବାର, ଅଦାଲତ ପର୍ଯ୍ୟନ୍ତ ଯିବାକୁ ହୁଏ। ଅସହାୟତା ବା ଚଞ୍ଚକତା ପୂର୍ବକ ରୋଗୀକୁ ରାସ୍ତାଘାଟରେ ଛାଡ଼ି ଦିଅନ୍ତି। ଡାକ୍ତରଖାନା, ବାରଣ୍ଡା ଓ ମନ୍ଦିରରେ ବା ମସଜିଦ ପାଖରେ ଅନେକ ଛାଡ଼ି ପଳାନ୍ତି ବା ମାନସିକ ଚିକିତ୍ସା କେନ୍ଦ୍ରରେ ଭୁଲ ଠିକଣା, ଭୁଲ ନାମ ଦେଇ ପରିତ୍ୟାଗ କରିଥାନ୍ତି। ମାନସିକ ରୋଗ ଯେକୌଣସି ରୋଗ ପରି ଶାରୀରିକ, ମାନସିକ, ସାମାଜିକ ଓ ଆଧ୍ୟାତ୍ମିକ ଚାପ ହେତୁ ମନ ତଥା ବୁଦ୍ଧି ବିକୃତ ହୁଏ ଏବଂ ଚିକିତ୍ସା ମାଧ୍ୟମରେ ଭଲ ମଧ୍ୟ ହୁଏ। 90% ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିବାରିକ, ସାମାଜିକ ଓ ବ୍ୟକ୍ତିଗତ ଜୀବନକୁ ଫେରନ୍ତି ଏବଂ କାର୍ଯ୍ୟକ୍ଷମ ହୋଇଥାନ୍ତି। କେବଳ ଔଷଧ ନୁହେଁ, ସ୍ନେହ, ସହାନୁଭୂତି, ନିରାପତ୍ତା ଓ ସେବା ଶୁଶ୍ରୂଷା ସେମାନେ ଆଶା କରନ୍ତି। ବ୍ୟକ୍ତିଗତ ଭାବେ ସମସ୍ତ ସୁବିଧା, ସଫାସୁତୁରା ହେବା, ସ୍ୱାଭାବିକ ଜୀବନଯାପନ ତାଙ୍କୁ ଦେବା ଆମର ନୈତିକ ଦାୟିତ୍ୱ। ରୋଗ, ଔଷଧ, ବିଜୁଳି ଚିକିତ୍ସା, ବ୍ୟବହାରିକ ଚିକିତ୍ସା ବିଷୟରେ ରୋଗୀ ଓ ସେମାନଙ୍କ ଲୋକମାନଙ୍କୁ ଏବଂ ସେମାନଙ୍କ ପ୍ରିୟଜନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଜଣାଇବା ବା ଜାଣିବାର ଅଧିକାର ରୋଗୀ ତାଙ୍କ ଲୋକଙ୍କର ଅଛି। ଏହା ଡାକ୍ତରଙ୍କ ନୈତିକ ଦାୟିତ୍ୱ ଯେ ରୋଗ ଚିକିତ୍ସାର ମାଧ୍ୟମ, ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଏସବୁ ବିଷୟରେ ଆମେ ତାଙ୍କୁ ଜଣାଇବା ଉଚିତ। ତାଙ୍କର ପୂର୍ଣ୍ଣ ସ୍ୱାସ୍ଥ୍ୟ, ଖାଦ୍ୟପେୟ, ନିରାପତ୍ତା ଓ ସୁସ୍ଥ ପରିବେଶର ସୁରକ୍ଷା, ପ୍ରତ୍ୟେକ ଚିକିତ୍ସାଳୟ ଓ ନିଜ ଘରେ ତାଙ୍କୁ କିପରି ଆମେ ରଖିବା ଏ ପ୍ରକାର ସୁସ୍ଥ ପରିବେଶ ମିଳିବା ଉଚିତ। ଅନେକ ସମୟରେ ଆମେ ରୋଗୀକି ଚାବି ଦେଇ ରଖିଦେଇଥାଉ, ଲୋକ ବନ୍ଧୁବାନ୍ଧବ ସାଙ୍ଗରେ ମିଶାଇବାକୁ ଦେଉନା। ଏ ବିଷୟରେ ଆମେ ସଚେତନ ହେବା ଉଚିତ ଏବଂ ଯେତିକି ଆମେ ସାମାଜିକ କର୍ମରେ ତାଙ୍କୁ ମିଶାଇବା ଏବଂ ଆମ ସହିତ ପର୍ବପର୍ବାଣି ପାଳନରେ ସାହାଯ୍ୟ କରିବା ତାହେଲେ ସେମାନଙ୍କ ଜଲ୍ଦି ରୋଗ ଭଲ ହେବ। ସାଇକୋ ସୋସିଆଲ ଭାକ୍ୟୁମ୍ ଭିତରେ ବା ଯେଉଁଠି ସାମାଜିକତା ନାହିଁ, ମାନସିକତା ନାହିଁ, ସ୍ନେହ ସମ୍ବନ୍ଧ ନାହିଁ, କୌଣସି ମାନସିକ ଔଷଧ ମଧ୍ୟ କାମ କରେ ନାହିଁ। ମାନସିକ ରୋଗରେ ପୀଡ଼ିତ ହେଲେ ବି ରୋଗୀ ଭିତରେ ମାନବିକତା, ମୂଳ ମାନସିକ ସୁସ୍ଥ ଭାବଧାରା ଉଜ୍ଜୀବିତ ଥାଏ। ଅନ୍ୟର ଜୀବନ, ସମ୍ପତ୍ତି ତଥା ସମ୍ମାନ ପାଇଁ ସେ ବ୍ରତୀ ହେବା ଉଚିତ। ଠିକ୍ ସମୟରେ ଔଷଧ ଖାଇବା, ଲୋକଙ୍କର କଥା ମାନିବା ଦ୍ୱାରା 90% ରୋଗର ଉପଶମ ହୁଏ। ରୋଗୀର ଭ୍ରମ ଦୂର ହୋଇଥାଏ। ନିଶା

0: ବର୍ଜନ କରିବା, ଅସାମାଜିକତା ଠାରୁ ଦୂରରେ ରହିବା, ରାତି ଅନିଦ୍ରା ନହେବା ଏବଂ ଯଥାଶକ୍ତି ଘର କାମରେ ସାହାଯ୍ୟ କରିବା, ବିଲବାଡ଼ିରେ କାମ କରିବା, ନିଜର କର୍ତ୍ତବ୍ୟ ଏବଂ ବହି ପଠନ କରିବା, ପ୍ରାର୍ଥନା, ଯୋଗାଭ୍ୟାସ, ବ୍ୟାୟାମ ଆଦିରେ ନିୟୋଜିତ ରହିବା ରୋଗୀକୁ ସୁସ୍ଥ କରିଥାଏ। କେବଳ ଶାରୀରିକ ଅବସ୍ଥା ନୁହଁ, ମାନସିକ, ସାମାଜିକ ଏବଂ ଆଧ୍ୟାତ୍ମିକ ପରିବେଶରେ ରୋଗୀ ରହିଲେ ଜଲ୍ଦି ସମ୍ପୂର୍ଣ୍ଣ ରୂପେ ରୋଗମୁକ୍ତ ହୋଇଥାଏ। ଆଇନର ସହାୟତା ଚିକିତ୍ସାଳୟ, ଜାତୀୟ ତଥା ଜିଲ୍ଲା ମାନସିକ ଚିକିତ୍ସା କେନ୍ଦ୍ର ଆଉ ନିଶାମୁକ୍ତି କେନ୍ଦ୍ରର ସାହାଯ୍ୟ ନେବା ଦ୍ୱାରା ରୋଗୀର ସାମାଜିକ, ଆର୍ଥିକ, ଆଇନଗତ ଥଇଥାନ ସୁଦୃଢ଼ ହୋଇଥାଏ। ନିଶା ଖାଇ ସନ୍ଦେହରେ ଭ୍ରମରେ ଅନ୍ୟର କ୍ଷତି କରିବା ବା ଅପରାଧରେ ଜଡ଼ିତ ହେବା ଦ୍ୱାରା ରୋଗୀକୁ ଅପରାଧ ପାଇଁ ଦଣ୍ଡ ନିଶ୍ଚିତ ଦିଆଯିବ। ମାନସିକ ରୋଗ ଆଳରେ ଜଣେ ଜଘନ୍ୟ ଅପରାଧ କରି ଆଇନ ଆଖିରୁ ଖସିଯିବା ଏତେ ସହଜ ନୁହେଁ। ରୋଗୀର ଅବଶେଷ ମାନସିକ ସୁସ୍ଥତାର ସାହାଯ୍ୟ ନେଇ ତା ତରଫରୁ ନିଜର ମନକୁ ଭଲ କରିବାର ପ୍ରଚେଷ୍ଟା ରୋଗୀ ମଧ୍ୟରେ ରହିବା ଉଚିତ। ଏହା ତାର ଅଧିକାର ଏବଂ ଦାୟିତ୍ୱ ମଧ୍ୟ। ରୋଗୀ ଉଚିତ ଚିକିତ୍ସା, ସାମାଜିକ ନିରାପତ୍ତା, ସମ୍ମାନର ଯୋଗ୍ୟ ଏବଂ ଏହାଦ୍ୱାରା ସିଏ ରୋଗମୁକ୍ତ ହେବ ଏଇଟା ତାର ଅଧିକାର। ଏଥିରେ ଉଦାତ୍ତ ଭାବନା ଓ ସମ୍ପୂର୍ଣ୍ଣ ଦାୟିତ୍ୱବାନ ହେବା ଆମ ସମସ୍ତ ଡାକ୍ତର ଏବଂ ଜନସମାଜର ତଥା ପ୍ରଶାସନର ନୈତିକ ତଥା ପବିତ୍ର କର୍ତ୍ତବ୍ୟ ହେବା ଉଚିତ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣୁଥିଲେ ଆଲୋଚନା ମାନସିକ ରୋଗୀ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଥିଲେ ଡାକ୍ତର ନୀଳମାଧବ ରଥ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରତିନିଧି ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ବୈଠକ। ବୁଲ୍ଗେରିଆ ଏବଂ ଫିନ୍ଲାଣ୍ଡକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ୍ର ବିଭିନ୍ନ ଅଞ୍ଚଳରେ ଆମେରିକାର ଆକ୍ରମଣ ଏବଂ ଓଡ଼ିଶା ସମେତ କୋଙ୍କଣ ଗୋଆରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 May 26 ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1952 May 13 ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରତିନିଧି ଭାବେ ଶପଥ ଗ୍ରହଣ କରିଥିଲେ। 1964 May 27 ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର କାର୍ଯ୍ୟକାଳ 4398 ଦିନ ରହିଥିଲା। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି, ଯାହାକି ତାଙ୍କୁ ଭାରତ ଇତିହାସରେ ସବୁଠାରୁ ଅଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ମାନ୍ୟତା ପ୍ରଦାନ କରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଭାରତ ଇତିମଧ୍ୟରେ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ସହ ବାଣିଜ୍ୟ ଚୁକ୍ତିନାମା, ବିକାଶ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ଆଦି ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ଭାରତ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛି। ଏହି

ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ନେତା ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକ ପ୍ରଦାନ କରିଥିବା ଶୁଭେଚ୍ଛା ପତ୍ରରେ କହିଛନ୍ତି, ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଶ୍ରୀଲଙ୍କା ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରେରଣା ପ୍ରଦାନ କରିଛି। ପପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦିଙ୍କୁ ଏକ ଆଦର୍ଶ ନେତୃତ୍ୱର ଉଦାହରଣ ଭାବେ ବର୍ଣ୍ଣନା କରିଛନ୍ତି। 25 କୋଟି ନାଗରିକଙ୍କ ଦାରିଦ୍ର୍ୟ ସୀମାରେଖାର ଉର୍ଦ୍ଧ୍ୱକୁ ଉତ୍ଥାନ କରିବା ଶ୍ରୀ ମୋଦିଙ୍କର ଏକ ଉଲ୍ଲେଖନୀୟ ସଫଳତା ବୋଲି ସେ କହିଛନ୍ତି। ତ୍ରିନିଦାଦ ଓ ଟବାକୋ ପ୍ରଧାନମନ୍ତ୍ରୀ କମଳା ପ୍ରସାଦ ବିଶେଷର କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ବୈଶ୍ୱିକ ପ୍ରସଙ୍ଗରେ ଭାରତ ଏକ ପ୍ରମୁଖ ରାଷ୍ଟ୍ର ଭାବେ ବିକଶିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶେଷର ଭାରତର ବୈଦେଶିକ ନୀତି, ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ଆର୍ଥିକ ବିକାଶ ଉପରେ ଆଲୋକପାତ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏରେ ଏକ ବୈଠକ ଅନୁଷ୍ଠିତ ହେବ। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂରଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି। ଶ୍ରୀ ମୋଦିଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଏବଂ ଏନ୍ଡିଏର ସମସ୍ତ ଅଂଶୀଦାର ଦଳର ନେତୃମଣ୍ଡଳୀ ଅଂଶଗ୍ରହଣ କରିବେ। ବୈଠକରେ ସମସ୍ତ 22ଟି ଏନ୍ଡିଏ ଶାସିତ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ, ଭିତ୍ତିଭୂମି ବିକାଶ ଏବଂ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରିତ ପ୍ରସଙ୍ଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ 2 ଦିନିଆ ବୁଲ୍ଗେରିଆ ଏବଂ ଫିନ୍ଲାଣ୍ଡ ଗସ୍ତରେ ଯିବେ। ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବୁଲ୍ଗେରିଆ ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାକାର ପ୍ରତିପକ୍ଷ ଏବଂ ଶୀର୍ଷ ନେତୃତ୍ୱଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଫିନ୍ଲାଣ୍ଡରେ ଆୟୋଜିତ 4ର୍ଦ୍ଦଶ କୁଲତରନ୍ତା ଆଲୋଚନାରେ ଡକ୍ଟର ଜୟଶଙ୍କର ଅଂଶଗ୍ରହଣ କରିବେ। ପରିବର୍ତ୍ତିତ ବିଶ୍ୱ ଆଞ୍ଚଳିକ ଏବଂ ସ୍ଥାନୀୟ ଦୃଷ୍ଟିକୋଣ ପ୍ରସଙ୍ଗ ଆଧାରରେ ଏହି ଆଲୋଚନା ଅନୁଷ୍ଠିତ ହେଉଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ଫିନ୍ଲାଣ୍ଡ ପ୍ରତିପକ୍ଷ ଏବଂ ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଇରାନ ବିରୁଦ୍ଧରେ ଆମେରିକା ସେନା ପକ୍ଷରୁ ଆକ୍ରମଣ ଜୋରଦାର ହୋଇଛି। ଓମାନ ଉପକୂଳରେ ଆମେରିକା ଏକ ଆପାଚି ହେଲିକପ୍ଟରକୁ ଇରାନ ଡ୍ରୋନ୍ ମାଧ୍ୟମରେ କରିଥିବା ଆକ୍ରମଣ ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଆମେରିକା ଅଧିକାରୀ ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ହେଲିକପ୍ଟରରୁ 2 ଜଣଯାକ ପାଇଲଟ୍କୁ ଉଦ୍ଧାର କରାଯାଇଛି ବୋଲି ଆମେରିକା ସେନା ସୂଚନା ଦେଇଛି। ଆମେରିକାର ପ୍ରତିଆକ୍ରମଣ ପରିପ୍ରେକ୍ଷୀରେ ଇରାନର ସିରିକ୍, ମିନାଭ ବନ୍ଦର ଅଞ୍ଚଳ ଆବାସ ଏବଂ ହର୍ମୁଜ ପ୍ରଣାଳୀ ସୀମାବର୍ତ୍ତୀ କ୍ୱେସମ୍ ଦ୍ୱୀପରେ ବିସ୍ଫୋରଣ ହୋଇଛି। ଆମେରିକାର ହେଲିକପ୍ଟର ଉପରେ ଇରାନ ଆକ୍ରମଣର ଜବାବ ଅତ୍ୟନ୍ତ ଶକ୍ତିଶାଳୀ ଭାବରେ ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସତର୍କ କରାଇ ଦେଇଛନ୍ତି। ଅନ୍ୟପକ୍ଷରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରଘାଚି କହିଛନ୍ତି, ଆମେରିକା ଆକ୍ରମଣର କଠୋର ଜବାବ ଦିଆଯିବ। ହର୍ମୁଜ ପ୍ରଣାଳୀ ଛାଡ଼ିବାକୁ ବିଦେଶୀ ସେନାଙ୍କୁ ଶ୍ରୀ ଅରଘାଚି ସତର୍କ କରାଇଛନ୍ତି। ବିଶ୍ୱର 3ଟି ପ୍ରତିଷ୍ଠିତ ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ପତ୍ର ପ୍ରଦାନ କରାଯାଇଛି। ସେଗୁଡ଼ିକ ହେଉଛି ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟ, ୟର୍କ ବିଶ୍ୱବିଦ୍ୟାଳୟ ଏବଂ ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ଡକ୍ଟର ବିନୀତ ଯୋଶୀ ଏହି ଅନୁଦାନ ପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ପକ୍ଷରୁ ଭାରତରେ ପ୍ରତିଷ୍ଠା ହେବାକୁ ଥିବା ଅନୁଷ୍ଠାନ ଜାତୀୟ ଶିକ୍ଷାନୀତି 2020 ଆନ୍ତର୍ଜାତିକ ଦୃଷ୍ଟିକୋଣକୁ ଗତିଶୀଳ କରିବାରେ ସହାୟକ ହେବ। ଦେଶରେ ଗୁଣାତ୍ମକ ଶିକ୍ଷା, ଶିକ୍ଷା କ୍ଷେତ୍ରରେ ବିଶ୍ୱ ସହଭାଗିତା ଏବଂ ନବସୃଜନ ଗବେଷଣା କ୍ଷେତ୍ରକୁ ଏହି ପଦକ୍ଷେପ ଅଧିକ ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସମେତ କେତେକ ରାଜ୍ୟରେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ତରଫରୁ କ୍ୟାମ୍ପସ୍ ପ୍ରତିଷ୍ଠା କରାଯିବ। ବିଶ୍ୱସ୍ତରରେ ପ୍ରତିଯୋଗିତା, ସମାବେଶ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶିକ୍ଷା ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଶୁଣିବା ଯୁବବର୍ଗଙ୍କୁ ସଶକ୍ତ କରିବା କ୍ଷେତ୍ର।

କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ଗତ 12 ବର୍ଷ ମଧ୍ୟରେ ଦେଶର ଯୁବଶକ୍ତିକୁ ପ୍ରାଥମିକତା ପ୍ରଦାନ କରିଛନ୍ତି। ବିକଶିତ ଭାରତ ନିର୍ମାଣ ଏବଂ ବିଭିନ୍ନ କ୍ଷେତ୍ରରେ ଭବିଷ୍ୟତକୁ ଅଧିକ ସଶକ୍ତ କରିବାରେ ଯୁବବର୍ଗଙ୍କ ଭୂମିକା ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। 12 କୋଟିରୁ ଅଧିକ ନୂତନ ଉଦ୍ୟୋଗୀଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମାଧ୍ୟମରେ ସହଯୋଗ ପ୍ରଦାନ କରାଯାଇଛି। ନିଯୁକ୍ତି ପଛରେ ନ ଗୋଡ଼ାଇ ଆତ୍ମନିର୍ଭରଶୀଳ ଏବଂ ନିଯୁକ୍ତି ପ୍ରଦାନକାରୀ ଭାବେ ଯୁବବର୍ଗଙ୍କୁ ସରକାର ପ୍ରେରଣା ପ୍ରଦାନ କରିଛନ୍ତି। ଆଗାମୀ ଆୟାରଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତରୁ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ବାଦ୍ ଦିଆଯାଇଛି। ତାଙ୍କ ବଦଳରେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଥିବା ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ସୂଚନା ଦେଇଛି। ଏହି ଦୁଇ ଦେଶରେ ଭାରତୀୟ ଦଳ ଟି20 ସିରିଜ୍ ଖେଳିବ। ମ୍ୟାଚ୍ ଖେଳିବା ନେଇ ଫିଟ୍ ନଥିବାରୁ ମହମ୍ମଦ ସିରାଜଙ୍କୁ ଦଳରୁ ବାଦ୍ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ବୋଲି ବିସିସିଆଇ ସୂଚନା ଦେଇଛି। ଭାରତୀୟ ପାଣିପାଗ ବିଭାଗ ଆଜି ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଗରମ ହେବା ନେଇ ଆକଳନ କରିଛି। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ, ଉତ୍ତରପ୍ରଦେଶ ଏବଂ ପଶ୍ଚିମ ରାଜସ୍ଥାନର କେତେକ ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ଓଡ଼ିଶା ସମେତ କୋଙ୍କଣ ଏବଂ ଗୋଆରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷରେ ଆସନ୍ତା 3 ଦିନ ମଧ୍ୟରେ ଦେଶର କେତେକ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଓଡ଼ିଶା ସମେତ ଅନ୍ୟ କେତେକ ଅଞ୍ଚଳରେ ଆଜି ଘୂର୍ଣ୍ଣିଝଡ଼ ସହିତ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ବୈଠକ। ବୁଲଗେରିଆ ଏବଂ ଫିନ୍ଲାଣ୍ଡକୁ ଆଜିଠାରୁ 2 ଦିନିଆ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ୍ର ବିଭିନ୍ନ ଅଞ୍ଚଳରେ ଆମେରିକାର ଆକ୍ରମଣ ଏବଂ ଓଡ଼ିଶା ସମେତ କୋଙ୍କଣ ଗୋଆରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସାନ୍ତାଳୀ ଆଖଳା କାର୍ଯ୍ୟକ୍ରମ ପ୍ରଯୋଜନା ନାଗଭୂଷଣ ମାଝୀ ଉପସ୍ଥାପନା ଭାଦୁଚରଣ ହାସ୍ତା।

0: ଫୁଲମଣି ଟୁଡୁ, ଜବାମଣି ହାସ୍ତା, କରାଟେରେ ମିନତୀ ହାସ୍ତା ଏମାନଙ୍କ ଜିତ୍କେର କାନା। ବର୍ତ୍ତମାନ ସୁମିତ୍ରା ହେମ୍ବ୍ରମ ଏସିଆଡ୍ ଖେଲ ହେବିଜେ ସେଟେର ଲେନା। ସେଦାଇ ଦ କୁଡ଼ିକ ବୁରୁ ଖନ ସାହାନ ସାକାମ ଉଟ ଆଡ଼ କ ଅଗୁଏଦ ତାହେନ। ଇଖନ ଝାଡ଼ଖଣ୍ଡ କୁଡ଼ି ବିନୀତା ସରେନ ଯତଖନ ଉସୁଲ ରାଘା ବୁରୁ ଏଭରେଷ୍ଟ ଦେଜ କାତେ ପରମାଣ କେ ଆଏ ଆବ ଜାତି ରେନ କୁଡ଼ି ଅକାଶେ ତେହ ବାବ ଖାଟୱା। ସାହେଦ ସେବା ଦେବାରେ ହଁ କୁଡ଼ି ଦ ସେଲେଦ ମେନା କୁଆ। ସମ୍ବିଧାନରେ ଯଖନ ସାନ୍ତାଳ ପାର୍ସି ହାତାଏନା ଆର ଅନା ତାୟମ କେନ୍ଦ୍ର ସାହିତ୍ୟ ଏକାଡେମୀରେ ସେଲେଦ ଏନା ଡକ୍ଟର ଦମୟନ୍ତୀ ବେଶ୍ରା ଆବୁଆ ପାର୍ସି ଲେଖାତେ ଦ ଏତହବ ସଗେଇ ଜଡ଼ାଇ ଯେ କନଭେନର ଲେଖାତେ କ ବାଛାଉ ଲେଦିଆ। ଆର କେନ୍ଦ୍ର ସାହିତ୍ୟ ଏକାଡେମୀ ଶିଳ୍ପ ହଁ ଏତହବ ସାନ୍ତାଳ କୁଡ଼ି ଲେଖାତେ ଆଜ୍ଗେ ଆମେଟ ଲେଦ ତାହେନ। ଝାଡ଼ଖଣ୍ଡ ରେ ଜବା ମୁର୍ମୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଖନ ଗିଦ୍ର ସାହେଦ ଅଲବାଖରା ଶିଳ୍ପ, ତାଲା ଟୁଡୁ ଅନୁବାଦ ବାଖରା, ସୁଚିତ୍ରା ହାସ୍ତା ଆର ମାଇନ ଟୁଡୁ ଜୁଆନ ଅନଲିଆ ଶିଳ୍ପ କିନ୍ ନାମ କାଆ। ନୌକା ସାହେଦ ଲଢ଼ାଉନାରେ ଯଶୋଦା ମୁର୍ମୁ, ମୀନା ମୁର୍ମୁ, ଚିନ୍ମୟୀ ହାସ୍ତା, ରାନୀ ମୁର୍ମୁ, ସୋନାଲି ହାସ୍ତା ଏମାନ ନିତ ଅଲଜଙ୍ଗରେ କ ଛୁଟାଉ କାନା ଆର ସାହେଦ କିଷାଣ ଅଚରେ ଗୋଡ଼ କ ଏମେ। ଗିଦ୍ରାଇ ଏତହ ମାଚେତନିମା ଆୟୋଗେ ତବେ ନୂଆ ବାଗେ ମିତସାଇ ସେର୍ମାରେ ସାନ୍ତାଳ କୁଡ଼ି ଲାଫାଂ ବିର୍ଦ୍ଦଗାଡ, ମାରାଙ୍ଗ ବିର୍ଦ୍ଦଗାଡ, ବିର୍ଦ୍ଦଗାଡ ଆର ଏମାନ ବିର୍ଦ୍ଦଗାଡ କରେ ମାଚେତନି କାତେ ଗିଦ୍ରା କ ସେଚେଦ କ ସେଣା ଆକ କାନା। ଗିଦ୍ରା କ ସେଣା ହଡ଼ କରେ ନୁକୁଆ ଦୈଭାର ଅକାଶେ ତେହ ବାଇ କମା। ଖାଲି ସେଚେଦ ଏମୋଗ ସୁମୁଙ୍ଗ ଦ ବାଙ୍ଗା, ଖନ୍ଦ୍ରନ୍ଦ ରେହଁ ସାନ୍ତାଳ କୁଡ଼ି ମାଡ଼ାଙ୍ଗ ରେଗେ ମେନା କୁଆ। ସାନ୍ତାଳ କୁଡ଼ି କ ଭିତିରେ ସେଦାୟା ବିହାର ଦିଶମ ରେ ଡକ୍ଟର ଷ୍ଟେନସିଲା ହେମ୍ବ୍ରମ ଏତହବ କାତେ ଖନ୍ଦ୍ରନ୍ଦ ଲେ ଆଏ ଆର ପିଏଚ୍ଡି ଡିଗ୍ରି ନାମ ଲେ ଆଏ। ଅନକାଗେ ଡକ୍ଟର ଦମୟନ୍ତୀ ବେଶ୍ରା ମୟୂରଭଞ୍ଜ ରେ ସାନ୍ତାଳ କୁଆ ସାଉତା ଆର ଲାକଚାର ଚେତାନରେ ଖନ୍ଦ୍ରନ୍ଦ କାତେ ପିଏଚ୍ଡି ଡିଗ୍ରି ନାମ କାଏ। ସାନ୍ତାଳ କୁଡ଼ି କ ଭିତ୍ରିରେ ନିତ୍ୟ ଦୁଲି ହେମ୍ବ୍ରମ, ଲୁସି ସୋନାଲି ହେମ୍ବ୍ରମ, ରତ୍ନୀ ହାସ୍ତା, ରାଇମଣି ମାର୍ଣ୍ଡି, ରୀନା ମାର୍ଣ୍ଡି, ମଞ୍ଜୁଲତା ସରେନ, ଦୁର୍ଗାବତୀ ହାସ୍ତା, ପାର୍ବତୀ ମୁର୍ମୁ, ମିନତୀ ହାସ୍ତା ଏମାନ ଲାଫାଂ ବିର୍ଦ୍ଦଗାଡ ଆର ମାରାଙ୍ଗ ବିର୍ଦ୍ଦଗାଡରେ ମାଚେତନି ଲେଖାତେ କ କମି କାନା। ନଅ ନୂଆ କରେ ଖନ ବାଡ଼ାୟ କାନା ବାଗେ ମିତସାଇ ସେର୍ମାରେ ସାନ୍ତାଳ କୁଡ଼ି ଦ ଅକାଶେ ତେହ ବାକ ତାୟମା। ସରିଗେ କଳା ସାଙ୍କ ବାରାବରି ଆକାନ ଗିଆ କୁଡ଼ି, କୁଡ଼ି ଦ ହପନେରା, ମିସେରା, ଏରା ଆର ଆୟ କାନାଏ। ଅନା କାମି କ ତୁଲାଉ ସାଉତେ ଲୟେନ ଯତୋ ଥକ ରେୟା କାମି ଗାନ କାତେ ସାନ୍ତାଳ ଜାତିଆ ମନେ ଉସୁଲେଆ ଅନା ଦ କମ କଥା ଦ ବାଙ୍ଗ କାନା। ଆଜା ସାହାଉ ଦାଳେ, ଧୀରଜ ଦାଳେ, ଗରଜ ଦାଳେ ଆରହ ବଡ଼ତି ମା ଅନାଗେ ତେହିଁଆ ଦିନରେ ଚଟ ଚାନ୍ଦ ଠେନ ନେହର
1: ଆଞ୍ଜମ କେ ଆପେ ଥୁତି ନାହା ଯୁଗ୍ରିନ ସାନ୍ତାଳ କୁଡ଼ି ଥୁତି କିଆ କିନ ମନିକ ଦମୟନ୍ତୀ ବେଶ୍ରା ତିକିନ ନିତୁ ଦ ଆର ମିଟି ସେରେଞ୍ଜା ଜମ୍ପେ ସେରେଞ୍ଜା କାହାକ ସାନକାମ ମାଝି ଆର ସାଉତେନକ।

0: ᱥᱮᱨᱮᱧ ᱯᱮ ᱟᱸᱡᱚᱢ ᱠᱮᱜᱼᱟ ᱱᱚᱣᱟ ᱥᱮᱨᱮᱧ ᱥᱟᱶ ᱛᱮᱜᱮ ᱛᱮᱦᱮᱧᱟᱜ ᱥᱟᱱᱛᱟᱲᱤ ᱯᱟᱹᱨᱥᱤ ᱟᱠᱷᱲᱟ ᱫᱚ ᱢᱩᱪᱟᱹᱫ ᱮᱱᱟ
1: ଏଇଠି ଶେଷ କରୁଛୁ ସାନ୍ତାଳି ଆଖଳା କାର୍ଯ୍ୟକ୍ରମକୁ। ପ୍ରଯୋଜନା ନାଗଭୂଷଣ ମାଝି, ଉପସ୍ଥାପନା ଭାଦଚରଣ ହାସ୍ତା, ଆକାଶବାଣୀ ବାରିପଦା। ଆରମ୍ଭ କରୁଛୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର କଣ୍ଠଶିଳ୍ପୀ ଅଶ୍ୱିନୀ କୁମାର ମହାପାତ୍ର ଏବଂ ରୀମାରାଣୀ ପ୍ରଧାନ ଗାଇଛନ୍ତି ଡକ୍ଟର ହରିକୃଷ୍ଣ ପଣ୍ଡାଙ୍କ ରଚନାରୁ।

ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 8:15 ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ହେଲୋ ବାରିପଦା ପ୍ରଯୋଜନା ନାଗଭୂଷଣ ମାଝୀ ଉପସ୍ଥାପନା ଅଶୋକ କୁମାର ଦତ୍ତ

0: ଟିକେଟ୍ କଥା ହେଲେ ସେ
1: ଚମ୍ପୁ ବାବୁ ହପନ୍ ନାନୁ ଭାଇ ଗହଣା ଦୋକାନ ମଙ୍ଗଳବାର ବେଲିଠିଏ ହାଟ ବୁଧବାର ରଙ୍ଗାମାଟିଆ ହାଟ ଆର
2: ଏ ଶୁଣୁଛ ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି
3: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା
2: ନାଣ୍ଡୁ ଭାଇ ଗହଣା ଦୋକାନ ସେଠି ସବୁ ଠିକ ଠାକ ମିଳିବ ତ
3: ହଁ ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି
2: ତାହେଲେ ତ ବଢିଆ କଥା
3: ହଁ ଆଜ୍ଞା ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ କୁଚେଇ ବସ୍ ଷ୍ଟାଣ୍ଡ ମୋବାଇଲ ନମ୍ବର 9437112459
4: ଖରା ପାଣି ପବନ ସବୁ ସମାଧାନ କରତେ ହୋ
5: ଓହୋ ମାନେ କଥାଟା ଟିକେ ଫିଟେଇକି କୁହ
4: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ ଉଷାର ସିଲେଇ ମେସିନ ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ ହଣ୍ଡା କମ୍ପାନୀର ପମ୍ପସେଟ୍ ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ୍ ପାୱାର ୱିଡର ଘାସ କଟା ଯନ୍ତ୍ର ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି
5: କେଠେ ମିଳୁଛି ଏତେ ସୁବିଧା
4: ଜାଣିନ କି ହୋ ବାରିପଦାର ଅତି ପରିଚିତ ଦୋକାନ ପରା
6: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା ମେନ ଟ୍ରାଫିକ ସ୍କୋୟାର ତିନିକୁଣିଆ ଛକ ବାରିପଦା
5: ତାହେଲେ ଯିବା ନା କି କହୁଛ
4: ଚାଲ
7: RBI ର ମନି ଆପ୍ ଦୃଷ୍ଟିହୀନଙ୍କୁ ନୋଟ୍ ର ମୂଲ୍ୟ ବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ ଏହି ଆପ୍ କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର ଏବଂ iOS ଆପ୍ ଷ୍ଟୋର ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ କରାଯାଇପାରିବ ଆପ୍ ଇନଷ୍ଟଲ କରିବା ପରେ ଇଣ୍ଟରନେଟ୍ ର ଆଉ ଆବଶ୍ୟକତା ନାହିଁ ଏହା ଅଫଲାଇନ୍ ମୋଡ୍ରେ ବି କାମ କରିଥାଏ ଆପ୍ ମୂଲ୍ୟ ବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ ଇଂରାଜୀ ଏବଂ 11 ଅନ୍ୟ ଭାଷାରେ ଜଣାଇ ଦିଏ ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ର ମୂଲ୍ୟ ବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ ମନେ ରଖିବେ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ RBI କହେ ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
8: ସଦାଙ୍କ ହୃଦୟର ସ୍ୱର ମନବୀଣାର ଝଙ୍କାର ହେଲୋ ବରିପଦ ହେଲୋ।

ଆକାଶବାଣୀ ବାରିପଦାର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ବାରିପଦା ପରିସରକୁ ଆପଣମାନଙ୍କୁ ସ୍ୱାଗତ କରୁଛୁ। ଶ୍ରୋତା ବନ୍ଧୁ ନମସ୍କାର, ଆସନ୍ତୁ ଆଜି ଯେଉଁମାନେ ଫୋନ୍ କରୁଛନ୍ତି ତାଙ୍କ ସହିତ କଥା ହେବା

0: ଅନୁରୋଧର ଗୀତ ଶୁଣିବା। ଆକାଶବାଣୀ ବାରିପଦର କହୁଛି। ହ୍ୟାଲୋ,
1: ନମସ୍କାର।
0: ନମସ୍କାର
1: ଆଜ୍ଞା, ବରଗଡ଼ରୁ ସ୍ୱର୍ଣ୍ଣପ୍ରଭାକର କହୁଛି।
0: ସ୍ୱର୍ଣ୍ଣପ୍ରଭା ଭଉଣୀ, କେମିତି ଅଛନ୍ତି? ଆପଣଙ୍କ ଅଞ୍ଚଳରେ ପରିବେଶ କେମିତି ବର୍ତ୍ତମାନ?
1: ପରିବେଶ ସେମିତି ସବୁ ତତ୍ଵ ପରିବେଶ, ସବୁଆଡେ ଖାଲି ଗରମ ଗରମ, ଖରାର ତେଜ ପ୍ରକୋପ ଆଉ ଗରମ ଲାଗୁଛି ଆଜ୍ଞା, କାହିଁ ବି ଭଲ ଲାଗୁନି ତ, ସବୁ ପରିବେଶ ସେମିତି ଅଛି ଖାଲି।
0: ଗରମ ହେଲେ ଯାଇ ଆପଣ ଥଣ୍ଡାର ମଜାଟା ଜାଣିବେ।
1: ହଁ ଅବଶ୍ୟ, ବର୍ଷା ଆସିଗଲେ ଗରମ ଗରମ ବୁଲି ହେଇଯିବ, ଯେ ତିନିଟା ଋତୁ ତ ଆମେ ଜାଣୁଛୁ ତାର ପ୍ରଭାବଟା, ତ ଯୋଉ ଋତୁର ତାର ପ୍ରଭାବ ତ ସେ ଦେଖେଇବ ଆଜ୍ଞା।
0: ଶୀତ ଦିନ ଯେତେବେଳେ ଅଧିକ ଶୀତ ହୁଏ, ଆମେ କହୁ ସାଧାରଣତଃ ଯେ ଶୀତ ବହୁତ ପଡୁଛି, ଯାହାକି ଅତି ଅସହ୍ୟ ହେଇଯାଉଛି।
1: ସବୁ ଶୀତ ହେଲେ ବି ସେଟା ବି ବହୁତ ଶୀତ, ବହୁତ ଶୀତ, ସମସ୍ତେ ବହୁତ ଥଣ୍ଡା, ସେଇଟା ବି ସମସ୍ତଙ୍କର ଚିନ୍ତା, ତ ଯାହା ଯୋଉ ଋତୁରେ ଯାହା ହେବା କଥା ହବ, କିନ୍ତୁ ଯୋଉଟା ଅଧିକ ଟିକେ ହଉଛି ଟିକେ ସହି ହଉନି ଆଜ୍ଞା। ଆମ ତ ସେଥିପାଇଁ ବି ଆମେ ଦାୟୀ, ମଣିଷ ମାନେ ଦାୟୀ, ଏଇଟା ଯାହା ଆମେ କରିଛୁ ସେଇ ଫଳ ଭୋଗୁଛୁ ଏବେ ବର୍ତ୍ତମାନ ତ।
0: ନିଶ୍ଚିତ କୁହନ୍ତୁ ତେବେ, ସ୍ୱର୍ଣ୍ଣପ୍ରଭା ଭଉଣୀ କଣ ଶୁଣେଇବେ ଆପଣଙ୍କୁ ହେଲବାରିପଦ କାର୍ଯ୍ୟକ୍ରମରୁ?
1: ଗୀତ ଶୁଣିବା ଆଜ୍ଞା, ଓଡିଆ ଚଳଚ୍ଚିତ୍ରର ବାଜବଂଶୀ ନାସି ଘୁଙ୍ଗୁରର ଗୀତ ଶୁଣିବା, ସେଟା ଟାଇଟିଲ ଗୀତ।
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଏଇଟା ସମସ୍ତଙ୍କୁ ଉତ୍ସର୍ଗ କରିବା ଆଜ୍ଞା, ଆପଣଙ୍କୁ, ତାପରେ ଆମର ଅଛନ୍ତି ରବୀନ୍ଦ୍ର ମେହେର, ମୁରଲୀ ମେହେର, ସୁବଳ କୁମାର ସାହୁ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଆଉ ଏମିତି ଆଉ ବହୁତ ଶ୍ରୋତାଙ୍କ, ଆଉ ବାରିପଦାର ବି ଯେତେ ଶ୍ରୋତା ଭାଇ ଭଉଣୀ ଅଛନ୍ତି, ଶୁଣୁଥିବା ସମସ୍ତ ଶ୍ରୋତାଙ୍କୁ ଏଇ ଗୀତଟି ଡେଡିକେଟ୍ କରିବା ଆଜ୍ଞା।
0: ଠିକ୍ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ
1: ଆଜ୍ଞା, ଧନ୍ୟବାଦ ଆଜ୍ଞା, ନମସ୍କାର।
0: ନମସ୍କାର।

0: ନମସ୍କାର।
1: ମୁଁ ନରେନ୍ଦ୍ର କୁମାର ସାହୁ ଆର ପାଟନା ଆଠଗଡ଼ କଟକ ଜିଲ୍ଲାରୁ କହୁଛି।
0: ନିଶ୍ଚିତ ଭାବରେ ନରେନ୍ଦ୍ର ଭାଇ, ଆପଣ କେମିତି ଅଛନ୍ତି? ଆପଣଙ୍କ ପରିବେଶରେ
1: ଭଲ
0: ଆଗକୁ ରଜ ଆସୁଛି, ରଜ ପାଇଁ କଣ ପ୍ରସ୍ତୁତି କଲେନି?
1: ଖରାଦିନ ଖରା ହେଲେ ପାଳନ ଲୋକଙ୍କର ଫଟିକା ପଡିଯିବ ମନ।
0: ଆଚ୍ଛା ଆଚ୍ଛା,
1: ଆଜି ସୁମନ କଲ୍ୟାଣପୁର ତ ଏବେ ଚାଲିଗଲେ ନିକଟରେ ହିନ୍ଦୀ ଗାୟକ ସେ ଓଡ଼ିଆ ଫିଲ୍ମରେ କେତେଟା ଗାଇଛନ୍ତି, ଗପ ହେଲେ ବି ସତ, ମୁଁ ଯେ ଜାଣେ ନା କାହା ବାଟ ରହିଛି ଚାହିଁ।
0: କାହାକୁ ଅନୁସରଣ କରିବା ପାଇଁ ଚାହାନ୍ତି?
1: ସେଠି କେତେ ଆପଣଙ୍କ କେନ୍ଦ୍ର ଯେତେ ସବୁ ଷ୍ଟାଫ୍ ଅଛନ୍ତି ସମସ୍ତଙ୍କୁ, ଆଉ ଆମର ଇନ୍ଦ୍ରମଣି ବିନ୍ଦାଣୀ, କେ ନାରାୟଣ ପାତ୍ର, ବୃନ୍ଦାବନ ରାଉଳ, ଲାବନ୍ୟ ବେହେରା, ମୁନା ପଣ୍ଡା, ଲକ୍ଷ୍ମୀନାରାୟଣ ବାଘ, ଆଉ ଯେତେ ଅଛନ୍ତି ସମସ୍ତେ ଶୁଣୁଛନ୍ତି।
0: ଠିକ୍ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ହଁ।

0: ଆପଣଙ୍କ ଅଞ୍ଚଳରେ ଗରମର ପରିମାଣ କେତେ ହଉଛି?
1: ଗରମ ତ ବେଶୀ ଗରମ ହଉଛି, ଖରା ତ 42-43 ଡିଗ୍ରୀ ଅଛି ଆଜ୍ଞା ଆମର ଆଡେ।
0: କଣ 24 ଘଣ୍ଟା ଗରମ ହଉଛି ମାନେ ରାତି ଦିନ ସବୁବେଳେ? ଆପଣଙ୍କ ଅଞ୍ଚଳରେ ଆଗକୁ କଣ ସବୁ ପର୍ବପର୍ବାଣି ଅଛି?
1: ପର୍ବପର୍ବାଣି
0: କୁହନ୍ତୁ ତେବେ। କରମ ସାନି ଭାଇ କଣ ଶୁଣେବା ହେଲବାରପ୍ରଦ କାର୍ଯ୍ୟକ୍ରମରୁ?
1: ଆଜି ଗୀତ ଆମର ମଥୁରା ବିଜୟ କେତେ ବଜାଉ ବହିଥିରେ ରାଧା ବୋଲି ଲୁଚି ଲୁଚିକା।
0: ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଆଜ୍ଞା ପହିଲା ଯେତିକି ସମସ୍ତ ପହିଲା ଆପଣଙ୍କୁ ଯେତିକି ସମୟ ଆଜ୍ଞା ପଣ୍ଡିର ଶୋଭନ କୁମାର ସାହୁ, ଚୈତନ୍ୟ ପଟେଲ, ଯଶୋବନ୍ତ ପାଇକ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ନାରାୟଣ ମେହର, ସେବାରାମ ମେହର, ରବୀନ୍ଦ୍ର ମେହର, ମୁରଲୀ ମେହର, ରବୀନ୍ଦ୍ରନାଥ ମେହର, ପଞ୍ଚାନନ୍ଦ କୁମାର ବିହାର, ହରେଶ ପରିହା, ଆମର ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ଜୟଗୋପାଳ ବେହେରା, କିଶୋର ପଟେଲ, ଲିଙ୍ଗରାଜ ମେହର, ଶଙ୍କର ମେହର, ଲାଗୁ ପାତ୍ର, ବିଦ୍ୟା ଗୋପାଳ, ଉତ୍ସବ ଗହୀ, ଚିତ୍ରସନ ସବର, ମନୋଜ ପଟେଲ, ଶ୍ୟାମସାଗର ସାହୁ, ସୁମନ୍ତଲ ସବର, ଆକାଶ ସାହୁ, ବିକାଶ ସାହୁ, ରାଧାକାନ୍ତ ଭୋଇ, ଭକ୍ତିଚରଣ ଭୋଇ, ରାଜେନ୍ଦ୍ର ଭୋଇ।
0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଧନ୍ୟବାଦ ଆଜ୍ଞା।
0: ନମସ୍କାର।

0: ଆକାଶବାଣୀ ବାରିପଦର କହୁଛି। ହ୍ୟାଲୋ।
1: ହ୍ୟାଲୋ ଭାଇ, ନମସ୍କାର।
0: ନମସ୍କାର
1: ବାପି ଭାଇ, କହୁଥିଲି କାଣୀ ମହୋଲି ମୁଣ୍ଡାବାଣୀ ଓଡ଼ିଆ ପଦା।
0: ବାପି ଭାଇ କେମିତି ଅଛନ୍ତି?
1: ଭଲ ଅଛି।
0: କଣ ସବୁ କରୁଛନ୍ତି ଆଜି? କଣ ସବୁ ପ୍ଲାନ କରିଛନ୍ତି? କଣ କୁହନ୍ତୁ।
1: ମୁଁ ଆମର ବାରିପଦା ରେଡିଓ ଷ୍ଟେସନର ସମସ୍ତ କର୍ମକର୍ତ୍ତାଙ୍କୁ ହ୍ୟାପି ରଜ ଜଣାଉଛି।
0: ଆଚ୍ଛା, ରଜର ଅବ୍ୟବହିତ ପୂର୍ବରୁ ଆପଣ ସମସ୍ତ କର୍ମକର୍ତ୍ତାଙ୍କୁ ରଜର ଶୁଭେଚ୍ଛା, ନାଇଁ କି? ଆପଣଙ୍କୁ ମଧ୍ୟ ସମାନ ଭାବରେ ଶୁଭେଚ୍ଛା ଜଣାଉଛୁ। କୁହନ୍ତୁ, କଣ ସବୁ ପ୍ରସ୍ତୁତି କରିଛନ୍ତି?
1: ରଜରେ କାକରା ପିଠା କରାହବ, ଆଉ ରଜ ସଜବାଜ ଦୋଳି ଦେହ ପାଇଁ କରାହେଇଛି, ଆଉ ଗଛରେ ଭାଙ୍ଗି।
0: ତେବେ ଦୋଳି ବନ୍ଧା ସରିଲାନି?
1: ଆଜ୍ଞା। ମୋ ଝିଅ ଟିକେ କଥା ହବ।
0: ଆଚ୍ଛା, କିଏ କହୁଛନ୍ତି? ନମସ୍କାର, ଦୀପିକା ଟିପିରିଆ। ଦୀପିକା ଟିପିରିଆ କଣ କରନ୍ତି? ଆଚ୍ଛା, ତେବେ ତୁମେ ଭବିଷ୍ୟତର କଣ ଲକ୍ଷ୍ୟ ରଖିଛ ଦୀପିକା? ଆଚ୍ଛା, ଡାକ୍ତର ହବ। ତାପରେ ତୁମ ବାପା ମାଙ୍କୁ ଚିକିତ୍ସା କରିବ? ବହୁତ ବଡ଼ ଲକ୍ଷ୍ୟ, ଏବଂ ତୁମର ଲକ୍ଷ୍ୟ ମଧ୍ୟ ସଫଳତା ଲାଭ କରୁ, ସଫଳତାର ଶୀର୍ଷରେ ତୁମେ ପହଞ୍ଚ। ହଁ, ଆମେ ଏତିକି ଆଶା କରୁଛୁ। ତେବେ ଦୀପିକା, କଣ ଶୁଣିବା ପାଇଁ ଚାହୁଁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ? ଗୀତଟି କଣ? କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି? ଆଚ୍ଛା, ଠିକ ଅଛି। ତେବେ ଦୀପିକା, ତୁମ ପସନ୍ଦର ଏବଂ ତୁମ ବାପାଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଧନ୍ୟବାଦ।

0: ଆକାଶବାଣୀ ବାରିପଦାରୁ କହୁଛି।
1: ଚିନ୍ମୟ କହୁଥିଲି ଜୟପୁରରୁ।
0: ଜୟପୁରରୁ ଚିନ୍ମୟ ଭାଇ କହୁଛନ୍ତି, କେମିତି ଅଛନ୍ତି ଆପଣ?
1: ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ମଧ୍ୟ ଭଲ ଅଛି। କଣ କରନ୍ତି ଆପଣ? ଆଉ କିଛି ଲକ୍ଷ୍ୟ ରଖିଛନ୍ତି କି ଆଗକୁ, ଯେମିତି କି ଆଉ ଟିକେ ଭଲ ଜବ୍ ଗୋଟେ କରିବେ, ସେଭଳିଆ କିଛି ଏମ୍ ଅଛି କି ଆପଣ?
1: ଆଗକୁ ବଢିବା ପାଇଁ
0: ନିଶ୍ଚିତ ଭାବରେ। ତେବେ ଆପଣଙ୍କର କଣ ଲକ୍ଷ୍ୟ ରଖିଛନ୍ତି?
1: ଇଞ୍ଜିନିୟରିଂ ତ କରିଛି, ମୋ ହିସାବରେ ମତେ ଜବ୍ ମିଳିଲେ ମୁଁ ବହୁତ
0: ଆଚ୍ଛା ଆଚ୍ଛା। ତେବେ ଆପଣ ଯେଉଁ ଜବ୍ରେ ଅଛନ୍ତି ସେଥିରେ ଖୁସି ଅଛନ୍ତି?
1: ଚଳିବ।
0: ଆସୁଛି ରଜ ଆଗକୁ, କୁହନ୍ତୁ ରଜ କେମିତି ଆପଣଙ୍କ ଅଞ୍ଚଳରେ ପାଳନ ହୁଏ?
1: ବହୁତ

0: ସେଇ ରଜରେ ଆପଣ ନିଶ୍ଚିତ ଭାବରେ ଘରେ ରହିବେ। କୁହନ୍ତୁ ତେବେ ଚିନ୍ମୟ ଭାଇ, କଣ ଶୁଣେଇବା ଆପଣଙ୍କୁ ହେଲାବାରିପଦ କାର୍ଯ୍ୟକ୍ରମରେ? ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ମାମା ମିଶ୍ରଙ୍କୁ ଅବଭିୟସ୍ଲି, ଆଉ ଆପଣ ମାନେ ସମସ୍ତଙ୍କୁ, ବାରିପଦାର ପୁରା ଟିମ୍‌କୁ।
0: ଆଚ୍ଛା, ବହୁତ ବହୁତ ଧନ୍ୟବାଦ, ଆପଣ ଫୋନ୍ କଲେ, ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ।
1: ଆଜ୍ଞା।

ଏଇଠି ଶେଷ କରୁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମକୁ। ପ୍ରଯୋଜନା ନାଗଭୂଷଣ ମାଝୀ, ଉପସ୍ଥାପନା ଅଶୋକ କୁମାର ଦତ୍ତ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏଇଠି ଶେଷ କରୁଛୁ ଚହଲା କାର୍ଯ୍ୟକ୍ରମକୁ। ଆଜି ଏଥିରେ ଶୁଣୁଥିଲେ ଖଞ୍ଜଣି ଭଜନ, ପରିବେଷଣ କରିଥିଲେ ଶିଳ୍ପୀ ମାନଗୋବିନ୍ଦ ରାଉତ ଏବଂ ସାଥୀ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଭଉଣୀ, ସଙ୍କଟ ଏବଂ ଆହ୍ୱାନଗୁଡ଼ିକୁ ମୁକାବିଲା କରିବାରେ ଦକ୍ଷତା ଏବଂ ପରିଶ୍ରମ ଦୃଷ୍ଟିରୁ ମହିଳାମାନେ କେବେ ହେଲେ ପଛରେ ପଡ଼ିଯାଇନାହାନ୍ତି। ସେମାନେ ସବୁବେଳେ ଆଗକୁ ଆସିଛନ୍ତି ଆଉ ନିଜର ବୁଦ୍ଧିମତା ସହିତ କେବଳ ଯେ ଏହି ଆହ୍ୱାନଗୁଡ଼ିକୁ ସମ୍ମୁଖୀନ ହୋଇଛନ୍ତି ସେ କଥା ନୁହେଁ, ବରଂ ନିଜର ସାହସ ଏବଂ ବୁଝାମଣା ଦ୍ୱାରା ଏହାର ମୂଳୋତ୍ପାଟନ ମଧ୍ୟ କରିପାରିଛନ୍ତି। ଏ ଦୃଷ୍ଟିରୁ ଦେଖିବାକୁ ଗଲେ ଆଜିର ନାରୀର କୁଶଳତା ଏବଂ ପାରଙ୍ଗମତା ସର୍ବଜନ ବିଦିତ। ତେବେ ଭଉଣୀ, କେବଳ ଆଜି ନୁହେଁ ବୈଦିକ କାଳର କଥାକୁ ଦେଖିବା ତାହେଲେ ଜାଣିପାରିବା ଯେ ସେ ସମୟରେ ମଧ୍ୟ ନାରୀମାନଙ୍କର ଜ୍ଞାନ, ଯୁଦ୍ଧ କଳାକୌଶଳତା, ପରାକ୍ରମ ବାସ୍ତବିକ ବେଶ ପ୍ରଶଂସନୀୟ ଥିଲା। ଆମ ଆଗରେ ବୈଦିକ କାଳର ଏମିତି ଅଗଣିତ ନାରୀ ଚରିତ୍ର ଅଛନ୍ତି ଯେଉଁମାନଙ୍କର ପରାକ୍ରମ ଗୋଟିଏ ଗୋଟିଏ କାଳଜୟୀ ଉଦାହରଣ। ଏହି ପରିପ୍ରେକ୍ଷୀରେ ଆମର ଆଜିର ନାରୀ ମହଲରେ ରଖିଛୁ ଗୋଟିଏ ଆଲୋଚନା, ବେଦ ଓ ଉପନିଷଦରେ ନାରୀ। ଆଲୋଚନା କରିଛନ୍ତି ବୀଣାପାଣି ପଣ୍ଡା।
1: ବେଦ ଓ ଉପନିଷଦରେ ନାରୀ ଶବ୍ଦର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି ନାରୟତି ଯା ସା ନାରୀ, ଅର୍ଥାତ୍ ସମଗ୍ର ପରିବେଶ ଓ ପରିବେଷ୍ଟନୀକୁ ଯେ ସମୃଦ୍ଧ, ଯଶସ୍ୱୀ, ମହିମା ମଣ୍ଡିତ କରି ନିଜର ବିଦ୍ବତା, ଅଦ୍ଭୁତ ପ୍ରତିଭା, ଅସାଧାରଣ ଜ୍ଞାନରେ ନିଜର ସ୍ୱକୀୟ ଗୁଣ ଯୋଗୁଁ ସମଗ୍ର ସମାଜକୁ ପୁଷ୍କଳ ରୁଦ୍ଧିମନ୍ତ କରି ଦିଗ୍ଦର୍ଶନ ଦେଇଥାଏ, ସେହି ହିଁ ପ୍ରକୃତ ନାରୀପଦ ବାଚ୍ୟ। ସେଥିପାଇଁ ଶାସ୍ତ୍ରରେ ରହିଛି ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା, ଅର୍ଥାତ୍ ନାରୀର ଏହି ଅସାଧାରଣ ପ୍ରତିଭା ଯୋଗୁଁ ସେ ମହିୟସୀ ଓ ସ୍ୱକୀୟ ଔଜ୍ୱଲ୍ୟର ଅଧିକାରିଣୀ, ତେଣୁ ସମସ୍ତ କ୍ଷେତ୍ରରେ ସେ ପୂଜନୀୟା ଓ ବନ୍ଦନୀୟା। ଏହି ବିଶେଷ ଗୁଣ ଯୋଗୁଁ ଦେବଗଣ ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ଭାରତ ଭୂମି ହେଉଛି ଆର୍ଯ୍ୟଭୂମି। ଭାରତ ସର୍ବଧର୍ମ ସମନ୍ୱୟର ସ୍ଥଳୀ, ବହୁ ଧର୍ମ ଓ ସଂସ୍କୃତିର ସମନ୍ୱୟ କ୍ଷେତ୍ର ଓ ବେଦ ଉପନିଷଦର ମହାମିଳନ ଭୂମି। ଭାରତୀୟ ଜନମାନସରେ ଏହି ଆର୍ଯ୍ୟାବର୍ତ୍ତର ଅମଳିନ ସୃଷ୍ଟି ରୂପେ ରହିଛି ରୂପ, ସାମ, ଯଜୁ ଓ ଅଥର୍ବ ରୂପୀ ଚାରିବେଦ ଓ ଉପନିଷଦମାନ। ଏହି ବେଦ ଓ ଉପନିଷଦମାନଙ୍କର ହିନ୍ଦୁ ଧର୍ମର ନୀତି ନିୟମ, ପୂଜାବିଧି, ଶାସ୍ତ୍ର ଅନୁଯାୟୀ ମାର୍ଗଦର୍ଶନ ଆଦି ଅନେକ ଧର୍ମଧାରଣା ଓ କର୍ତ୍ତବ୍ୟ ପାଳନର ଉପାୟ, ଏହିସବୁ ସଂସ୍କୃତ ଭାଷାରେ ଲିପିବଦ୍ଧ ହୋଇଛି। ସଂସ୍କୃତ ନାମ ଦୈବୀ ବାକ୍। ଦୈବୀ ଭାଷା ରୂପେ ସଂସ୍କୃତ ଭାଷାର ସ୍ଥାନ ସର୍ବୋଚ୍ଚ, ଅଦ୍ୱିତୀୟ ଭାଷା ରୂପେ ସ୍ୱୀକୃତ ଓ ସୁପ୍ରତିଷ୍ଠିତ। ଲୌକିକ ଅଲୌକିକ ଚିନ୍ତା ଚେତନାର ମୂଳ ଉପାଦାନ, ବିଜ୍ଞାନ, ଦର୍ଶନ, ଶାସ୍ତ୍ର, ଶିକ୍ଷା, ମହାଜାଗତିକ ତଥ୍ୟ, ସଂସ୍କୃତି, ଇତିହାସ, ଗାଣିତିକ ସିଦ୍ଧାନ୍ତ ଆଦି ସମସ୍ତ ତଥ୍ୟ ଏହି ସଂସ୍କୃତ ଭାଷାରେ ଲିଖିତ ବେଦ ଓ ଉପନିଷଦରୁ ମିଳେ। ବେଦରେ ହିଁ ଏହି ସମସ୍ତ ତଥ୍ୟ ଲିପିବଦ୍ଧ ଓ ବେଦ ହିଁ କେବଳ ଭାରତ ନୁହେଁ ବିଶ୍ୱର ସର୍ବୋତ୍କୃଷ୍ଟ ପ୍ରଥମ ସାହିତ୍ୟ। ବୈଦିକ ସାହିତ୍ୟର ପ୍ରସାର ଓ ପରିପୁଷ୍ଟି କ୍ଷେତ୍ରରେ ଭାରତବର୍ଷର ଅବଦାନ ବିଶ୍ୱ ପାଇଁ ଅକଳ୍ପନୀୟ। ବେଦର ସ୍ରଷ୍ଟା ଦ୍ରଷ୍ଟା ବିଷୟରେ ଅନେକ ଅଧ୍ୟୟନ ଆଲୋଚନା ହେଲେ ହେଁ କିଛି ଅପୂର୍ଣ୍ଣ ରହିଯିବା ଜିଜ୍ଞାସା ମନ ମଧ୍ୟରେ ଜାଗରୁକ ହୁଏ। ଆମର ବେଦ, ଉପନିଷଦ, ସଂହିତା, ସ୍ମୃତିଶାସ୍ତ୍ର, ଧର୍ମଶାସ୍ତ୍ରାଦିରେ ନାରୀ ପ୍ରସଙ୍ଗ ବର୍ଣ୍ଣନାକୁ ଶକ୍ତିର ଉତ୍ସ ରୂପେ ବର୍ଣ୍ଣନା କରାଯାଇଛି। ବେଦ ଓ ଉପନିଷଦରେ ଭାରତୀୟ ନାରୀଙ୍କ ମହତର ଯୋଗଦାନ ଓ ସେମାନଙ୍କର ବିଭିନ୍ନ ତାତ୍ତ୍ୱିକ ବ୍ୟାଖ୍ୟାନରେ ପାରଙ୍ଗମତା ଚମତ୍କୃତ କରେ। ଦର୍ଶନ ଶାସ୍ତ୍ର, ତର୍କ, ଗାଣିତିକ ତଥ୍ୟ, କର୍ତ୍ତବ୍ୟ ଅକର୍ତ୍ତବ୍ୟ, ଖଗୋଳ ଓ ଭୂଗୋଳ ଆଦି ଅନେକ ପ୍ରସଙ୍ଗ ଥିବା ବେଦ ଓ ଉପନିଷଦର ବିଭିନ୍ନ ବିଭାଗରେ ସେମାନଙ୍କର ଅସାଧାରଣ ଦକ୍ଷତା ପ୍ରତିପାଦିତ। ଯୁଗ ଅନୁସାରେ କେବଳ ଆର୍ଯ୍ୟଭୂମି ଭାରତବର୍ଷରେ ନୁହେଁ, ସମଗ୍ର ବିଶ୍ୱରେ ବେଦ ଓ ଉପନିଷଦର ତାତ୍ତ୍ୱିକ ବ୍ୟାଖ୍ୟାନ ଦେଖିବାକୁ ମିଳେ। ଗାର୍ଗୀ, ମୈତ୍ରେୟୀ, ଅନୁସୟା, ଆତ୍ରେୟୀ, ସୁଲଭା, ଲୋପାମୁଦ୍ରା ଆଦି ଅନେକ ନାରୀ ସେମାନଙ୍କର ବିଦ୍ବତା ଯୋଗୁଁ ବ୍ରହ୍ମବାଦିନୀ ରୂପେ ସ୍ୱୀକୃତ। ଏମାନଙ୍କ ବ୍ୟତୀତ ଅନେକ ମହିୟସୀ ନାରୀ ବିଦୁଷୀ, କବି, ଲେଖିକା, ସାଂଖ୍ୟଯୋଗ ପ୍ରବର୍ତ୍ତିକା, ବେଦ ଉପନିଷଦ ବ୍ୟାଖ୍ୟାକାରିଣୀ ରୂପେ ପରିଗଣିତା ଓ ସେମାନଙ୍କର ସୁନ୍ଦର ଯୁକ୍ତିଯୁକ୍ତ ତାତ୍ତ୍ୱିକ ବ୍ୟାଖ୍ୟା ସେମାନଙ୍କର ଶ୍ରେଷ୍ଠ ଆସନ ପ୍ରଦାନ କରୁଛି। ବେଦର ମୁଖ୍ୟ ବିଷୟ ହେଉଛି କର୍ମ, ଜ୍ଞାନ ଓ ଉପାସନା। ବେଦ ହେଉଛି ଜ୍ଞାନର ଭଣ୍ଡାର। ଋଗ୍ବେଦରେ ମନ୍ତ୍ର ଉଚ୍ଚାରଣ କରିବାରେ ଋଷି ନାରୀମାନଙ୍କର

ବିଷୟରେ ଅଳ୍ପ କେତେକ ଅନୁସନ୍ଧିଚୁ ଅବଗତ। ଅଥର୍ବ ବେଦରେ ନାରୀମାନଙ୍କ ବେଦ ଅଧ୍ୟୟନ ଓ ବ୍ୟାଖ୍ୟାର ସୁନ୍ଦର ଆଲେଖ୍ୟ ଓ ଦିଗ୍ଦର୍ଶନ ଦେଖିବାକୁ ମିଳେ। ଋଷିକାମାନେ ଥିଲେ ମନ୍ତ୍ରଦ୍ରଷ୍ଟା, ଯେପରି ବେଦରେ ଧନଦେବୀ ରୂପେ ଶ୍ରୀଲକ୍ଷ୍ମୀ, ଶକ୍ତି ରୂପେ ଶ୍ରୀ ଦୁର୍ଗା ଓ ଜ୍ଞାନ ଧୀଶକ୍ତି ବିଦ୍ୟା ପ୍ରଦାୟିନୀ ଶ୍ରୀ ସରସ୍ୱତୀ ବେଦର ଅଧିଷ୍ଠାତ୍ରୀ ଦେବୀ, ଏମାନେ ଜନମାନସରେ ଆଦୃତ। ସେହିପରି ଅଦିତି, ଉପା, ଇନ୍ଦ୍ରାଣୀ, ଇଳା, ଭାରତୀ, ଶ୍ରଦ୍ଧା, ପୃଥ୍ୱୀ ଆଦି ଅନେକ ବୈଦିକ ଦେବୀ ସେମାନଙ୍କର ପ୍ରଦତ୍ତ ତତ୍ତ୍ୱର ଅଧିଷ୍ଠାତ୍ରୀ ରୂପେ ଗଣ୍ୟା। କେତେକ ସ୍ଥଳରେ ଏମାନଙ୍କୁ ବେଦମାତା ଓ କେତେକ କ୍ଷେତ୍ରରେ ଦେବକନ୍ୟା ରୂପରେ ଗଣାଯାଏ। ଏମାନଙ୍କ ମଧ୍ୟରେ ଅଦିତି ନାମକ ଦେବୀ ଶ୍ରେଷ୍ଠା ରୂପେ ଅନେକ ସ୍ଥାନରେ ଉଲ୍ଲେଖ ଅଛି। ଏ ଦେବୀ ହେଉଛନ୍ତି ସର୍ବଶକ୍ତିମୟୀ ବିଶ୍ୱକଲ୍ୟାଣୀ। ଅଦିତି ହେଉଛନ୍ତି ଆକାଶ, ଅନ୍ତରୀକ୍ଷ, ପିତାମାତା ଆଦି ସମସ୍ତ ଦେବତା। ଏହି ଅଦିତି ହିଁ ଜନ୍ମର କାରଣ ଓ ଅଖଣ୍ଡ କ୍ଷମତାର ଅଧିକାରିଣୀ ଦେବୀ। ଇନ୍ଦ୍ରଙ୍କ ପତ୍ନୀ ଶଚୀଦେବୀଙ୍କ ନାମ ମଧ୍ୟ ଇନ୍ଦ୍ରାଣୀ। ଋଗ୍ବେଦ ଦଶମଣ୍ଡଳ 145 ସୂକ୍ତରେ ଏହାଙ୍କୁ ମାତା ଋଷିକା ରୂପେ କୁହାଯାଇଛି। ବାକ୍ ହେଉଛନ୍ତି ଅନ୍ୟ ଏକ ଦେବୀ, ଅନ୍ନ ଜଳଦାତ୍ରୀ, ହର୍ଷ ପ୍ରଦାୟିନୀ ରୂପେ ପରିଗଣିତା। ବୈଦିକ ଦେବୀ ସୂତ୍ରରେ ଋଷିକା ହିଁ ବାଗ୍ଦେବୀଙ୍କ ସୁହୃଦ ଏବଂ ବରୁଣଙ୍କୁ ଧାରଣ କରିଥିବା ଧନଦାତ୍ରୀ, ଜ୍ଞାନବତୀ, ପ୍ରାଣୀବ୍ୟାପିନୀ, ଉପଦେଶିକା ତଥା ଆକାଶ ଜନନୀ ବୋଲି କୁହାଯାଇଛି। ଇଲା ମଧ୍ୟ ଏକ ଦେବୀ, ସେ ଧୃତହସ୍ତା, ଅନ୍ନରୂପିଣୀ, ହର୍ବି ଲକ୍ଷଣ, ଗୋସନ୍ଧର ନିର୍ମାତ୍ରୀ ତଥା ଯଜ୍ଞ ହବିର୍ଭାଗର ଅଧିକାରିଣୀ। ସେହିପରି ସରସ୍ୱତୀ ଦେବୀ ପତିତ ପାବନୀ, ଧନଦାୟିନୀ, ସତ୍ୟାନୁକାରିଣୀ, ଶିକ୍ଷିକା, ଜ୍ଞାନଦାତ୍ରୀ ରୂପେ ପରିଚିତା। ଏ ବିଷୟ 1-3-10 ସୂକ୍ତର 12 ଅଧ୍ୟାୟରେ ବର୍ଣ୍ଣିତ। ଏହାଙ୍କ ଦ୍ୱାରା ଅନେକ ସିଦ୍ଧମନ୍ତ୍ର ଆବିଷ୍କାର ହୋଇଛି। ଏହିପରି ବେଦରେ ଅନେକ ସମ୍ମାନିଆ ନାରୀଙ୍କୁ ଦେବୀ ରୂପରେ ବର୍ଣ୍ଣନା କରାଯାଇଛି। ସେମାନଙ୍କ ମଧ୍ୟରୁ ଭାରତୀ, ହୋଲା, ଶରଣ୍ୟୁ, ସିନିବାଲି, ରାକା, ଗୁଣ୍ଡୁ, ଅସୁ, ଶ୍ରଦ୍ଧା ଆଦି ଦେବୀଙ୍କ ମହିମା ବର୍ଣ୍ଣିତ। ଆହୁରି ମଧ୍ୟ ପୂର୍ଣ୍ଣୀ, ଅରଣ୍ୟାନୀ, ବରୁଣାନୀ, ଅଗ୍ନାୟୀ ଆଦି ଦେବୀଙ୍କ ବର୍ଣ୍ଣନା ଦେଖାଯାଏ। ଗୃହସ୍ଥ ଧର୍ମ ପାଳନରେ ମଧ୍ୟ ବେଦରେ ଗୃହିଣୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ ଅଛି। ନାରୀ ହିଁ କନ୍ୟା, ସ୍ତ୍ରୀ ଓ ମାତା ରୂପରେ ଆଦର, ଶ୍ରଦ୍ଧା ଓ ସମ୍ମାନର ଅଧିକାରିଣୀ ରୂପେ ରହିଆସିଛନ୍ତି। ପ୍ରାଚୀନ ସମୟରେ ନାରୀମାନଙ୍କୁ ସଦାସର୍ବଦା ସମ୍ମାନ, ଆଦର ଓ ପ୍ରାଧାନ୍ୟ ଦିଆଯାଉଥିଲା। ଋଗ୍ବେଦର ଅନୁଶୀଳନରେ ଶିକ୍ଷାଦାନ କରୁଥିବା ସ୍ତ୍ରୀମାନଙ୍କ ପ୍ରତି ଯଥେଷ୍ଟ ସମ୍ମାନ ବୋଧ ଥିଲା। ନାରୀମାନେ ବେଦାଧ୍ୟୟନ ଓ କବିତା ରଚନା କରୁଥିଲେ। ନାରୀ ଋଷିଗଣ ବା ଋଷିକାମାନେ ନିୟମିତ ତପସ୍ୟାରେ ନିମଗ୍ନ ରହି ଯଜ୍ଞାଦି କର୍ମରେ ଯୋଗଦାନ କରି ବେଦପାଠ କରିବା ସହିତ ଯଜ୍ଞ ପୁରୋଧା ରୂପେ ଆହୁତି ପ୍ରଦାନ କରୁଥିଲେ। ଋଗ୍ବେଦରେ ଅନେକ ସୂତ୍ରର ଆବିଷ୍କାର ମଧ୍ୟ ନାରୀମାନଙ୍କ ଦ୍ୱାରା ସୃଷ୍ଟି। ବ୍ରହ୍ମବାଦିନୀ ଘୋଷାଙ୍କ ଦ୍ୱାରା ବିଭିନ୍ନ ସୂତ୍ରର ରଚନା ଦଶମ ମଣ୍ଡଳର 32 ଓ 40 ସୂକ୍ତରେ ବର୍ଣ୍ଣିତ। ବୈଦିକ ସମୟରେ ନାରୀର ବେଦପାଠ ଅଧିକାର ସହିତ ଯଜ୍ଞୋପବୀତ ଧାରଣ କରିବା ନିୟମ ଥିଲା। ସେମାନଙ୍କ ମଧ୍ୟରୁ କେତେକ ହେଉଛନ୍ତି ସୁଲଭା, ମୈତ୍ରେୟୀ, ଗାର୍ଗୀ ଆଦି ମୁଖ୍ୟ ଓ ସେମାନଙ୍କ ବିଦ୍ବତା ପ୍ରତିପାଦିତ। ଏମାନେ ଅଗ୍ନିହୋତ୍ର ଯଜ୍ଞାଦି କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ କରୁଥିଲେ। ବୈଦିକ ସମୟରେ କନ୍ୟାମାନଙ୍କୁ ଉପନୟନ ପ୍ରଦାନ, ବେଦ ପାଠ, ଶିକ୍ଷା, ଗାୟତ୍ରୀ ଉପଦେଶ ପ୍ରଦାନ କରାଯାଇ ଶିକ୍ଷାଦାନ କରାଯାଉଥିଲା। ଏହିସବୁ ଅବତାରଣାରୁ ସ୍ପଷ୍ଟ ଜଣାପଡ଼େ ଯେ ବେଦରେ ନାରୀମାନଙ୍କ ଭୂମିକା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଲାଭ କରିଥିଲା। ଭାରତୀୟ ବୈଦିକ ଶାସ୍ତ୍ରର ବ୍ୟାଖ୍ୟାନ, ତର୍ଜମା ଓ ତତ୍ତ୍ୱାନୁସନ୍ଧାନରେ ନାରୀମାନଙ୍କ ଭୂମିକା ସ୍ଥାନ ଥିଲା ସର୍ବୋଚ୍ଚ। ବେଦର ତାତ୍ତ୍ୱିକ ମହତ୍ତ୍ୱର ସଫଳ ପରିପ୍ରକାଶରେ ନାରୀର ସ୍ଥାନ ଥିଲା ସ୍ୱତନ୍ତ୍ର। ଠିକ୍ ସେମିତି ଉପନିଷଦରେ ନାରୀଙ୍କ ସ୍ଥାନ ବିଷୟରେ ଏବେ କିଛି କଥା ଉପସ୍ଥାପନ କରିବା। ଉପନିଷଦର ମୁଖ୍ୟ ସିଦ୍ଧାନ୍ତ ହେଉଛି, ଯେତେ ସବୁ ଦୃଶ୍ୟାଦୃଶ୍ୟ ପଦାର୍ଥ ଭିନ୍ନ ଭିନ୍ନ ନାମରେ ଜଣାଯାଏ, ସେସବୁ ସୃଷ୍ଟିର ପ୍ରାକାଳରୁ ହିଁ ସର୍ବଶକ୍ତିମାନ ପରମାତ୍ମାଙ୍କର ଅନ୍ତର୍ନିହିତ ସୃଷ୍ଟି। ବିଭିନ୍ନ ରୂପରେ ଅବସ୍ଥାନ କରିଥିଲେ ମଧ୍ୟ ସଚରାଚରର କାରଣ ସ୍ୱରୂପ ଏହା ଏକ ହିଁ ଅଟେ। ଏ ମଧ୍ୟରୁ ଦୃଶ୍ୟ, ଦ୍ରଷ୍ଟା ଓ ଦର୍ଶନର ବ୍ୟବହାର ହେଉନଥିବାରୁ କେତେକ ସ୍ଥଳରେ ପ୍ରଳୟାନ୍ତ କାଳରେ ଜୀବ, ପ୍ରକୃତି, ଈଶ୍ୱର, କାଳ, କର୍ମ, ଅନାଦି, ଅନନ୍ତ ତତ୍ତ୍ୱକୁ ସ୍ୱୀକାର କରାନଯାଇ ଏହାକୁ ଅସତ୍ ଏବଂ ଆତ୍ମା ରୂପେ ବୋଲି କୁହାଯାଇଥାଏ। କେତେକ ସ୍ଥଳରେ ଏହିଭଳି ନିର୍ଦ୍ଦେଶ ଦେଖାଯାଇଛି। ଏହି ପ୍ରକ୍ରିୟା ହିଁ ଉପନିଷଦ। ପ୍ରଳୟର ଅବସାନ ଓ ସୃଷ୍ଟି ଆରମ୍ଭରେ ସେହି ସକଳ ଆଧାରର ମୂଳ
ପ୍ରଭୁଙ୍କ ଇଚ୍ଛାଶକ୍ତି ଅଭିବ୍ୟକ୍ତିରେ ପ୍ରକାଶିତ ହୁଏ।

ସେହି ସମୟରେ ପ୍ରଭୁ ମହାଦେବ ମାୟା ଓ ସେମାନଙ୍କର ଶକ୍ତି ସମୂହର ଅଭ୍ୟୁଦୟ ହୁଏ। ଏହି ସମୟରେ ଉପନିଷଦରେ ନାରୀ ଶବ୍ଦର ପ୍ରୟୋଗ ଯଦିଓ କମ୍ ଦେଖିବାକୁ ମିଳେ ତଥା ଉପନିଷଦମାନଙ୍କରେ ନାରୀତତ୍ଵ ସମସ୍ତ ସ୍ଥାନରେ ଦୃଷ୍ଟିଗୋଚର ହୁଏ। ଏହି ନାରୀତତ୍ଵ ସର୍ବଶକ୍ତିମାନ ପ୍ରଭୁଙ୍କର ପରମ ଶକ୍ତି ଅଟେ, ଯାହା ମାୟା, ପ୍ରକୃତି, ଅଜ, ଇଚ୍ଛା, ହି, ଧି ଓ ଶ୍ରୀ ଆଦି ଅନେକ ଶବ୍ଦ ଓ ତତ୍ଥ ଉପନିଷଦରେ ବର୍ଣ୍ଣିତ। ପରମାତ୍ମାଙ୍କ ବିଷୟରେ ନିର୍ଗୁଣ ସ୍ୱରୂପ, ବିଗ୍ରହ, ଶକ୍ତି ଆଦି ବିଷୟରେ ଅନେକ ବିଦ୍ୱାନଙ୍କ ମଧ୍ୟରେ ମତଭେଦ ଦେଖାଯାଏ। ମତଭେଦ ସତ୍ତ୍ୱେ ଜୈନ ବିଦ୍ୱାନଗଣ ନିର୍ଗୁଣ ଶବ୍ଦର ପ୍ରକୃତ ଅର୍ଥ ସମୂହକୁ ପ୍ରାକୃତ ଗୁଣର ଅତୀତ ଏବଂ ଦିବ୍ୟ ସଦ୍ଗୁଣର ଭଣ୍ଡାର ବୋଲି ସ୍ୱୀକାର କରିଛନ୍ତି। ଅନ୍ତର୍ଭାବ ଦୃଷ୍ଟିରେ ଚେତନ, ଅଚେତନ ସମସ୍ତ ପ୍ରକାର ପଦାର୍ଥର ଅନ୍ତର୍ଭାବ ପ୍ରକ୍ରିୟାର ଅନେକ ପ୍ରକାର ଭେଦ ରହିଛି। ଆବିର୍ଭାବ କରିବା ପ୍ରକ୍ରିୟା ସମସ୍ତ ଉପନିଷଦରେ ସମାନ ଦେଖିବାକୁ ମିଳେ, କାରଣ ପ୍ରକୃତି ହେଉଛି ଶକ୍ତି, ପରମେଶ୍ୱର ହେଉଛନ୍ତି ଶକ୍ତିବାନ। ଏହି ଦୁଇଟି ହିଁ ସତ୍ୟ ଅଟେ। ଶକ୍ତି ବିନା ଶକ୍ତିବାନ କିମ୍ବା ଶକ୍ତିବାନ ବିନା ଶକ୍ତି ପୃଥକ ରୂପେ ରହିପାରନ୍ତି ନାହିଁ, କାରଣ ଏ ଦୁହେଁ ପରସ୍ପରର ପରିପୂରକ। ଏହି ଶକ୍ତିର ମହାଶକ୍ତି ହେଉଛି ଜ୍ଞାନ, ବଳ, କ୍ରିୟା ଆଦି ଅନେକ ସ୍ୱରୂପ, ଯେ ଏକାଧାରରେ ସହକାରିଣୀ ଓ ସହଧର୍ମିଣୀ। ଏହି ଶକ୍ତିକୁ ପରା ଓ ଅପରା ଶକ୍ତି କୁହାଯାଏ। ଉପନିଷଦରେ କେତେକ ସ୍ଥାନରେ ନାରୀଙ୍କୁ ଅଗ୍ନିସ୍ୱରୂପା କୁହାଯାଇଛି ଏବଂ କେତେକ ଶ୍ରୁତିଶାସ୍ତ୍ରରେ ଉମା ଆଦି ନାମର ସଙ୍କେତ ମଧ୍ୟ ଦେଖାଯାଇଛି। କିନ୍ତୁ ନାରୀର ବାସ୍ତବିକ ସ୍ୱରୂପ ପରଂବ୍ରହ୍ମ ପରମେଶ୍ୱରଙ୍କ ଭିନ୍ନାଭିନ୍ନାତ୍ମକ ଶକ୍ତି ହିଁ ଅଟେ। ତେଣୁ ସର୍ବଶକ୍ତିମାନ ପରମାତ୍ମା ଓ ଜଗତର ଉତ୍ପତ୍ତି, ସ୍ଥିତି, ଲୟକାରିଣୀ, ନାରୀ ରୂପା ଭଗବତୀ ଓ ସର୍ବେଶ୍ୱରୀ ହିଁ ଅଟନ୍ତି। ଏହି ଦୁଇ ରୂପର ଯୁଗଳ ରୂପ ସଦା ଅଟଳ। ଏହି ନାମ ରୂପର ହିଁ ଯୁଗଳ ରୂପ ସଦା ସାର୍ବଜନୀନ ଅଟେ। ଏକ ତେଜ ଦୁଇ ରୂପ, ଏହା ହିଁ ସ୍ୱୀକୃତ। ଏହି ଦୁଇ ରୂପ ଅର୍ଥାତ୍ ନର ଓ ନାରୀ ରୂପକୁ ଏକ ତତ୍ତ୍ୱ ଓ ଦୁଇ ନାମ ମଧ୍ୟ ଉଲ୍ଲେଖ ରହିଛି। ନର ଜୀବ ରୂପରେ ନାରୀ ବୁଦ୍ଧି, ଦିନ ରୂପରେ ରାତ୍ରି, ମନ ରୂପରେ ବାଣୀ, ସୂର୍ଯ୍ୟ ରୂପ ପ୍ରକାଶରେ ନାରୀ, ଦିନ ରୂପରେ ପ୍ରତିଭାତ, ଇନ୍ଦ୍ର ରୂପରେ ଇନ୍ଦ୍ରାଣୀ ବା ଜଳବୃଷ୍ଟିରେ ନାରୀ, ପୃଥ୍ୱୀ ରୂପରେ ଜଗତ ପାଳିନୀ, ନର କ୍ରୋଧ ରୂପରେ ନାରୀ ଶାନ୍ତି, ଗୃହସ୍ଥପତି ରୂପରେ ନାରୀ ଗୃହଲକ୍ଷ୍ମୀ, ନର ବେତା ରୂପରେ ନାରୀ ବିଦ୍ୟା, ବନ୍ଧକ ରୂପରେ ନାରୀ ଶୃଙ୍ଖଳା, ନର ମୋଚକ ରୂପରେ ନାରୀ ମୁକ୍ତି, ନର କର୍ତ୍ତା ରୂପରେ ନାରୀ କ୍ରିୟା ରୂପରେ ବିଶଦ ବର୍ଣ୍ଣନା ଦେଖିବାକୁ ମିଳେ। ପୁନଶ୍ଚ ଉପନିଷଦରେ ନର ନାରୀଙ୍କ ସଂଜ୍ଞା ନିରୂପଣ କରି କୁହାଯାଇଛି, ଦୁହିଁଙ୍କର ଅଙ୍ଗ ଉପାଙ୍ଗ, ଆକୃତି, ପ୍ରକୃତି, କାର୍ଯ୍ୟ, କରଣ, ରହଣ ସହଣ, ବ୍ୟବହାର, ଦର୍ଶନ, ସ୍ପର୍ଶନ ଆଦି ସମସ୍ତ କିଛି ପରସ୍ପରର ପରିପୂରକ ଅଟନ୍ତି। ସଂକ୍ଷେପ ଶାସ୍ତ୍ରରେ ପ୍ରକୃତି ଓ ପୁରୁଷ ବିଷୟରେ ଅବତାରଣା କରାଯାଇ ଯେପରି ଦୁହେଁ ପରସ୍ପରର ପରିପୂରକ ରୂପେ ବର୍ଣ୍ଣନା କରାଯାଇଛି, ସେହିପରି ନର ଓ ନାରୀଙ୍କ ଦ୍ୱାରା ଲୋକ ସଞ୍ଚାଳନ ପ୍ରକ୍ରିୟା ଅତ୍ୟନ୍ତ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। ଏଥିରୁ ପ୍ରମାଣ ସିଦ୍ଧ ଯେ ନାରୀମାନଙ୍କ ସ୍ଥାନ ଓ ସମ୍ମାନ କୌଣସି ଯୁଗରେ ପୁରୁଷଙ୍କ ଠାରୁ ନ୍ୟୁନ ନଥିଲା। ଉପନିଷଦରେ ଆହୁରି ମଧ୍ୟ ବର୍ଣ୍ଣିତ ଅଛି ଯେ ନର ହେଉଛି ହୋତା ଓ ନାରୀ ହେଉଛି ଅଗ୍ନିଶାଳା। ଏଥିରୁ ଜଣାଯାଏ ଯେ ସମସ୍ତ ଅଗ୍ନିଶାଳା ବା ଯଜ୍ଞଶାଳା ହିଁ ନାରୀ ଶକ୍ତିର ଆଧାର। ନାରୀ ହିଁ ନରର ପାପପୁଣ୍ୟାଦି ସମସ୍ତ ପ୍ରକାର ଭଲମନ୍ଦ କାର୍ଯ୍ୟ ଦ୍ୱାରା ପ୍ରାପ୍ତ ହୋଇଥିବା ପଦାର୍ଥ ବା ଫଳାଫଳକୁ ଯଥାବିଧି ସୁରକ୍ଷିତ ଭାବରେ ଉପଯୁକ୍ତ ରୂପେ ବିଭକ୍ତ କରିଥାଏ। ସେଥିପାଇଁ ଉପନିଷଦରେ କୁହାଯାଇଛି, ନର ସଞ୍ଚାଳକ ହେଲେ ନାରୀ ବିଭାଜକ ଅଟେ। ଏହି ଦୁହିଁଙ୍କର ଅବଲମ୍ବନରେ ସାରା ସଂସାର ସ୍ଥିତି ଅଟେ। ନାରୀ ହିଁ ନରର ଭିନ୍ନ ଭିନ୍ନ ଶକ୍ତି ଓ ଅଂଶ ସ୍ୱରୂପ। ନାରୀ ଶକ୍ତି ହିଁ ବଳ, ବିଦ୍ୟା, ଦକ୍ଷତା ଆଦି ଅନେକ ଗୁଣରେ ସମୃଦ୍ଧ। ବିଭିନ୍ନ ସ୍ମୃତି ଗ୍ରନ୍ଥରେ ନାରୀଙ୍କୁ ସାକ୍ଷାତ ଦେବୀ ଓ ଲକ୍ଷ୍ମୀ ସ୍ୱରୂପା ରୂପେ ବର୍ଣ୍ଣନା କରାଯାଇଛି। ଉପନିଷଦ ଓ ବେଦର ତାତ୍ତ୍ୱିକ ପରିଭାଷାକୁ ସାବଲୀଳ ଭାବରେ ପରିପ୍ରକାଶ କରିଥିବା କେତେକ ନାରୀ ବିଦୁଷୀ, ବାଗ୍ମୀ, ତତ୍ତ୍ୱନଶୀ ଓ ବ୍ରହ୍ମବାଦିନୀ ରୂପେ ଆମ ବୈଦିକ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି। ସେମାନଙ୍କର ଏହି ଅଲୌକିକ ପରିପ୍ରକାଶ ବୈଦିକ ସାହିତ୍ୟରେ ପରିଦୃଷ୍ଟ। ନିଜର ବାଗ୍ମିତା, ବେଦାଧ୍ୟୟନର ସାରତତ୍ଵ ଓ ନିଜର ସ୍ୱତନ୍ତ୍ରତା ଓ ମୌଳିକ ଚିନ୍ତାଧାରାର ପରିପ୍ରକାଶ କରି ନିଜ ଔଜଲ୍ୟରେ ଚିର ଦେଦୀପ୍ୟମାନ ରହିଛନ୍ତି। ସେହି ପ୍ରାଜ୍ଞୀମାନଙ୍କ ମଧ୍ୟରେ ଯେଉଁ ମହାନ ନାରୀ ପରିଦୃଷ୍ଟ ସେମାନଙ୍କ ମଧ୍ୟରୁ କେତେକଙ୍କ ବିଷୟରେ ସଂକ୍ଷିପ୍ତ ଭାବରେ କହିବା ଏଠାରେ ପ୍ରାସଙ୍ଗିକ ନିଶ୍ଚିତ ହେବ।

ଗାର୍ଗୀ ହେଉଛନ୍ତି ବୈଦିକ ସାହିତ୍ୟର ସର୍ବାଗ୍ରେ ବ୍ରହ୍ମବାଦିନୀ ବିଦୁଷୀ ନାରୀ ରୂପେ ପ୍ରସିଦ୍ଧ। ଗୋତ୍ରା ଅନୁସାରେ ତାଙ୍କର ନାମ ଗାର୍ଗୀ। ଏହି ନାମରେ ସେ ସାରା ସଂସାରରେ ପ୍ରସିଦ୍ଧି ଲାଭ କରିଛନ୍ତି। ବେଦର ବିଭିନ୍ନ ସୂତ୍ରର ଭାଷ୍ୟକାରିଣୀ ରୂପେ ବୃହଦାରଣ୍ୟକ ଉପନିଷଦରେ ଗାର୍ଗୀଙ୍କ ଶାସ୍ତ୍ରଜ୍ଞାନର ଯଥାର୍ଥ ବର୍ଣ୍ଣନା ରହିଛି। ବିଦେହ ରାଜା ଜନକଙ୍କ ଧର୍ମସ୍ଥଳୀ ଯଜ୍ଞସ୍ଥଳରେ ଅନେକ ବିଦ୍ୱାନଙ୍କୁ ଅଗାଧ

0: ବ୍ରହ୍ମତତ୍ତ୍ୱ ଶକ୍ତିତତ୍ତ୍ୱ ବିଷୟରେ ଅମୃତମୟ ଜ୍ଞାନତତ୍ତ୍ୱର ଅଧିକାରିଣୀ ରୂପେ ଜଗତରେ ପରିଗଣିତ। ମମତା ବ୍ରହ୍ମବାଦିନୀ ବେଦ ଓ ଉପନିଷଦରେ ଅଶେଷ ପାରଦର୍ଶିତା ଲାଭ କରିଥିଲେ। ସେ ବ୍ରହ୍ମଜ୍ଞାନ ବିଷୟରେ ପ୍ରବୀଣା ଓ ଉପନିଷଦର ବିଭିନ୍ନ ସୂତ୍ରର ସୂକ୍ଷ୍ମ ପ୍ରୟୋଗରେ ମାର୍ଗ ଦର୍ଶାଇଛନ୍ତି। ଯଦି ଲୀଳାବତୀଙ୍କ ବିଷୟରେ ଜାଣିବା, ବେଦର ଗାଣିତିକ ସୂତ୍ର ପଦ୍ଧତିକୁ ଆବିଷ୍କାର କରିବା ସହ ସରଳ ସହଜ ଉପାୟକୁ ପରିବର୍ତ୍ତନ କରିଥିଲେ, ତେଣୁ ତାଙ୍କୁ ଗାଣିତିକ ସୂତ୍ରର ଜନନୀ ବୋଲି କୁହାଯାଏ। ଠିକ୍ ସେମିତି ଉଶିଜ ବ୍ରହ୍ମବାଦିନୀ ବ୍ରହ୍ମଜ୍ଞାନ ସମ୍ପନ୍ନା ମମତାଙ୍କର ପୁତ୍ରବଧୂ। ଋଗ୍ବେଦ ପ୍ରଥମ ମଣ୍ଡଳ 116 ଠାରୁ 121 ପର୍ଯ୍ୟନ୍ତ ରହିଥିବା ମନ୍ତ୍ର ଉଶିଜଙ୍କ ଦ୍ୱାରା ହିଁ ରଚିତ ଓ ସଂକଳିତ। ଉପନିଷଦର ତାଙ୍କର ଗଭୀର ପ୍ରବେଶ ଓ ତାଙ୍କର ଦକ୍ଷତାର ପରିଚୟ ମିଳେ। ଶାଶ୍ୱତୀ ଥିଲେ ବେଦ ପ୍ରବୀଣା। ଋଗ୍ବେଦର ଅଷ୍ଟମ ମଣ୍ଡଳ ପ୍ରଥମ ସୂକ୍ତର 34ତମ ସୂତାଙ୍କ ଏହାଙ୍କ ଦ୍ୱାରା ସଂକଳିତ ହୋଇଥିଲା। ମହାରାଜ ଜନକଙ୍କ ବ୍ରହ୍ମଜ୍ଞାନ ସଭାରେ ଉପସ୍ଥିତ ଥିଲେ ସୁଲଭା। ସେ ଅନେକ ଜ୍ଞାନୀ ବେଦ ବିଦ୍ୱାନ ବେଦାଭାଷୀ ଆଲୋଚନା ଓ ପର୍ଯ୍ୟାଲୋଚନା ପୂର୍ବକ ନିଜ ନିଜର ଜ୍ଞାନର ଗରିମା ଓ ପରାକାଷ୍ଠା ଦର୍ଶାଇବା ସମୟରେ ବ୍ରହ୍ମବାଦିନୀ ସୁଲଭା ପ୍ରବେଶ ହୋଇଥିଲେ। ଜ୍ଞାନୀମାନଙ୍କର ଦମ୍ଭ ଗର୍ବ ଭ୍ରମାତ୍ମକ ବିବରଣୀ ପ୍ରଦାନରେ କ୍ଷୁବ୍ଧ ହୋଇ ଯୁକ୍ତିଯୁକ୍ତ ତଥ୍ୟ ପ୍ରଦାନ କରି ସେମାନଙ୍କ ଭ୍ରାନ୍ତି ଦୂର କରି ଜନକଙ୍କ ଦ୍ୱାରା ମହିମା ମଣ୍ଡିତ ହୋଇଥିଲେ। ଜଣେ ନୈଷ୍ଠିକ ବ୍ରହ୍ମଚାରିଣୀ ବ୍ରହ୍ମନିଷ୍ଠ ତପସ୍ୱିନୀ ରୂପେ ସେ ଜଗତରେ ପ୍ରସିଦ୍ଧି ଲାଭ କରିଥିଲେ। ମୁଖ୍ୟ ମାର୍ଗ ସୁଗମ ମାର୍ଗ ଧର୍ମ ମାର୍ଗ ଧର୍ମାଚାରୀ ଆତ୍ମତତ୍ତ୍ୱ ବିଷୟରେ ତତ୍ତ୍ୱାର୍ଥ ପ୍ରକାଶ କରି ସେ ଜଣେ ମହିୟସୀ ନାରୀ ରୂପେ ଅନେକ ସମ୍ମାନ ପ୍ରାପ୍ତ ହୋଇଥିଲେ। ଏହିପରି ଅନେକ ବ୍ରହ୍ମବାଦିନୀ ଯଥା ଅପାଲା ବିଶ୍ୱବାରା ବାକ୍ ସୂର୍ଯ୍ୟା ରୋମଣା ଲୋପାମୁଦ୍ରା ଅଜପା ଲୀଳାବତୀ ରାଜର୍ଷି କର୍କଟୀ ଆଦି ମନସ୍ୱିନୀ ବେଦ ପ୍ରବୀଣା ଉପନିଷଦବିତ୍ ବୈଦିକ ମନ୍ତ୍ର ବେଦ ଓ ଉପନିଷଦର ବ୍ୟାଖ୍ୟାକାରିଣୀ ବ୍ରହ୍ମତତ୍ତ୍ୱ ପ୍ରଚାରିଣୀ ସାଥୀ ଶିବ କ୍ଷେତ୍ରରେ ନିଜର ଜ୍ଞାନ ପରାକାଷ୍ଠା ବିଦ୍ୟତା ପ୍ରତିପାଦିତ କରି ସମଗ୍ର ଆର୍ଯ୍ୟାବର୍ତ୍ତରେ ଆଲୋକ ବର୍ତ୍ତିକା ପ୍ରଦାନ କରିଛନ୍ତି, ଯାହାକି ବର୍ତ୍ତମାନର ସମାଜ ଓ ଯୁଗ ପ୍ରତି ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ।
1: ଶୁଣିଲେ ଆଲୋଚନା ବେଦ ଓ ଉପନିଷଦରେ ନାରୀ। ଆଲୋଚନା କରିଥିଲେ ବୀଣାପାଣି ପଣ୍ଡା।

0: ହଁ ଭଉଣୀ, ଆଜିର ନାରୀ ହାଣ୍ଡିଶାଳରୁ ଅନ୍ତରୀକ୍ଷ ପର୍ଯ୍ୟନ୍ତ ତାର କଳାକୁଶଳତା ଦେଖେଇ ସାରିଛି। ରୋଷେଇ ଏକ ଏମିତି କଳା, ଏହି ନାରୀ ହାତରେ ଏମିତି ଯାଦୁ ଥାଏ ଯେ ଖୁବ୍ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ସେ ପରିବାରର ସମସ୍ତଙ୍କର ପେଟ ଚିହ୍ନିଥାଏ। ତେବେ ଆସନ୍ତୁ ଜାଣିବା ନିବେଦିତା ମହାରଣାଙ୍କଠାରୁ ନଡ଼ିଆରେ ପ୍ରସ୍ତୁତ ପନିର ତରକାରୀ ସମ୍ପର୍କରେ।
1: କ୍ଷୀରରୁ ପନିର ବାହାର କରିକି ତରକାରୀ କରିବାର ପ୍ରୋସେସ୍ ସମସ୍ତଙ୍କୁ ଜଣା ଅଛି। କ୍ଷୀରରୁ ପନିର କେମିତି ବାହାରିବ ସେ ପ୍ରୋସେସ୍ ବି ସମସ୍ତଙ୍କୁ ଜଣା ଅଛି। ହେଲେ ଆଜି ମୁଁ କ୍ଷୀରରୁ ପନିର ନୁହେଁ, ନଡ଼ିଆରୁ ପନିର ବାହାର କରିକି ତରକାରୀ କରିବାର ଫୁଲ୍ ପ୍ରୋସେସ୍ ଆପଣମାନଙ୍କ ସହିତ ସେୟାର କରିବାକୁ ଯାଉଛି। ସେଥିପାଇଁ ଆମକୁ ଦରକାର ସର୍ବପ୍ରଥମେ ଗୋଟେ ନଡ଼ିଆ। ନଡ଼ିଆକୁ ଗୋଟେ କୁକର୍‌ରେ ହାଫ୍ ଲିଟର ପାଣି ଦେଇକି ତିନିଟା ସିଟି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା। ଗ୍ୟାସ୍ ରିଲିଜ୍ ହେଇସାରିଲା ପରେ ନଡ଼ିଆକୁ ବାହାର କରିକି ଥଣ୍ଡା ହେବାକୁ ଛାଡ଼ିଦେବା। ଥଣ୍ଡା ହେଇସାରିଲା ପରେ ନଡ଼ିଆକୁ ଫଟେଇ ଦେବା, ତା ଭିତରର ନଡ଼ିଆକୁ ଭଲ ଭାବରେ ବାହାର କରିଦେବା, ଆଉ ବହୁତ ସୁନ୍ଦର ଭାବରେ ବି ବାହାରି ଆସିବ। ତାପରେ ନଡ଼ିଆର ଉପର ପଟେ ଯୋଉ ବ୍ରାଉନ୍ କଲର୍ଟା ଥାଏ ସେଟାକୁ ଆମେ ହାଲକା ହାଲକା ଛୁରୀରେ ବାହାର କରିଦେବା। ସେଇଟା ରହିଲେ ପନିରଟା ଆମର ଦେଖିବାକୁ ବହୁତ ହ୍ୱାଇଟ୍, କିନ୍ତୁ ଏ ବ୍ରାଉନ୍ କଲର୍ଟା ରହିଲେ ହ୍ୱାଇଟ୍ କଲର୍ ଟିକେ ମିକ୍ସ ବ୍ରାଉନ୍ କଲର୍ ଆସିବ। ସେଥିପାଇଁ ଉପର ତାର ବ୍ରାଉନ୍ କଲର୍ଟା ବାହାର କରିଦେଲେ ହିଁ ଏକଦମ ପନିରର କଲର୍ଟା ଆମକୁ ମିଳିବ। ଏବେ ସେଇ ନଡ଼ିଆକୁ ରଫ୍ଲି ଚପ୍ କରିକି ଆମେ ଗ୍ରାଇଣ୍ଡର ଜାର୍ରେ ଆଡ୍ କରିବା, ଆଉ ସେଥିରେ 2 ଚାମଚ ମଲେଇ, କ୍ଷୀରର ଯୋଉ ସରଟା ଥାଏ 2 ଚାମଚ ସର ଆଡ୍ କରିକି ଆମେ ସେଇଟାକୁ ଗୋଟେ ସ୍ମୁଥ୍ ପେଷ୍ଟ ବନେଇବା। ସେ ପେଷ୍ଟ ବାହାର କରିସାରିଲା ପରେ ସେ ପେଷ୍ଟରେ ଆମେ 2 ଚାମଚ ମଇଦା ଆଡ୍ କରିବା। ବେଶୀ ମଇଦା ଆଡ୍ କରିବାନି, କାହିଁକି ନା ବେଶୀ ମଇଦା ଆଡ୍ କଲେ ଆମ ପନିରଟା ବହୁତ ହାର୍ଡ ହେଇଯିବ। ଗୋଟେ ନଡ଼ିଆ ପାଇଁ 2 ଚାମଚ ମଇଦା ହିଁ କାଫି। ସେଥିରେ ସ୍ୱାଦ ଅନୁସାରେ ଅଳ୍ପ ଟିକେ ଲୁଣ ବି ଆଡ୍ କରିବା। ତାକୁ ଭଲ ଭାବରେ ଚକଟି ଦେବା ଏବଂ ଗୋଟେ ପାତ୍ରରେ ଗୋଟେ ଷ୍ଟିଲର ପ୍ଲେଟରେ ତେଲ ଲଗେଇକି ତା ଉପରେ ସ୍ପ୍ରେଡ୍ କରିଦେବା। ଏବେ ଆମେ ଗ୍ୟାସ୍ ଅନ୍ କରିବା, ଗୋଟେ ପାତ୍ରରେ ପାଣି ନେବା, ପାଣି ଉପରେ ଗୋଟେ ଷ୍ଟାଣ୍ଡ ରଖିବା। ଷ୍ଟାଣ୍ଡ ଉପରେ ସେଇ ପ୍ଲେଟକୁ ଯୋଉଥିରେ ଆମେ ନଡ଼ିଆଟାକୁ ସ୍ପ୍ରେଡ୍ କରିଛେ ସେଇ ପ୍ଲେଟଟାକୁ ଆମେ ରଖିବା ଏବଂ ତାକୁ ପୁଣି ଘୋଡ଼େଇ ଦେବା, କାହିଁକି ନା ସେଟା ଆମକୁ ଷ୍ଟିମ୍ ହବାକୁ ଦରକାର। 5 ମିନିଟ ଘୋଡ଼େଇ ସାରିଲା ପରେ ସେ ଷ୍ଟିମ୍ ହେଇଯାଇଛି। ଏବେ ଆମେ ଗ୍ୟାସ୍କୁ ବନ୍ଦ କରିଦେବା ଓ ତାକୁ ଥଣ୍ଡା ହବାକୁ ଦେବା। ଥଣ୍ଡା ହେଇସାରିଲା ପରେ ଆମେ ତାକୁ ପିସ୍ ପିସ୍ କରି ପନିର ଆକାରରେ ସେପ୍ ଦେବା, ଯେମିତି ପିସ୍ ଆମକୁ ପନିରର ଦରକାର ସେମିତି ପିସ୍ ହିସାବରେ ଆମେ ଏଇଟା କଟ୍ କରିବା। ଏବେ ଗୋଟେ କଡ଼େଇରେ ଆମେ ତେଲ ଗରମ କରିବା, ସେଇ ତେଲରେ ଏଇ ନଡ଼ିଆ ପିସ୍ ପିସ୍ ଯୋଉ ପନିର ଆମକୁ ମିଳିଲା ତାକୁ ଆମେ ହାଲକା ଫ୍ରାଏ କରିବା, ଯେମିତିକି ଆମେ ପନିରକୁ ଫ୍ରାଏ କରେ। ଏବେ ପନିରକୁ ଫ୍ରାଏ କରିସାରିକି ବାହାର କରିଦେଲେ, ସେଇ କଡ଼େଇରେ ଅଳ୍ପ ଟିକେ ତେଲ ନେଲେ, ସେଥିରେ ଆମେ କିଛି ଡାଲଚିନି, ଗୁଜୁରାତି, ଲବଙ୍ଗ, ତେଜପତ୍ର, ଶୁଖିଲା ଲଙ୍କା, 2ଟା ବଡ଼ ପିଆଜ କାଟିକି ପକେଇବା, 7-8 କୋଲା ରସୁଣ ପକେଇବା, 1/2 ଇଞ୍ଚର ଅଦା ପକେଇବା, ଟମାଟୋ ଗୋଟେ ପକେଇବା, ତାକୁ ଭଲ ଭାବରେ ଆମେ ଫ୍ରାଏ କରିବା। ଆମେ ତାକୁ ହାଲକା ବ୍ରାଉନ୍ କଲର୍ ଆସିବା ପର୍ଯ୍ୟନ୍ତ ଫ୍ରାଏ କରିବା, ଯେମିତିକି ତାର କଞ୍ଚା ଅଂଶଟା ଆସିବନି। ହାଲକା ବ୍ରାଉନ୍ କଲର୍ ହେଇଗଲା ପରେ ତାକୁ ଆମେ ଗ୍ରାଇଣ୍ଡିଂ ଜାର୍କୁ ସିଫ୍ଟ କରିନେବା ଥଣ୍ଡା ହେବା ପାଇଁ। ଥଣ୍ଡା ହେଇସାରିଲା ପରେ ତାର ଗୋଟେ ପେଷ୍ଟ ବନେଇଦେବା। ଏବେ ସେଇ କଡ଼େଇରେ ଆଉ 2 ଚାମଚ ତେଲ ନେବା। ତେଲ ଗରମ ହେଇସାରିଲା ପରେ ଏଇ ମସଲା ପେଷ୍ଟକୁ ଆମେ ସେଥିରେ ଆଡ୍ କରିବା, ଆଉ ଏବେ ବେଶୀ ସମୟ କଷିବା ଆମର ଦରକାର ନାହିଁ, କାହିଁକି ନା ଅଲରେଡି ଆମେ ସେଇ ପିଆଜ ରସୁଣକୁ କଷିକି ଗ୍ରାଇଣ୍ଡିଂ କରିଛେ। ଏବେ ଆଉ ବେଶୀ ସମୟ କଷିଲେ ମସଲାଟା ଆମର ପିତା ହେଇଯିବ। 2-3 ଚାମଚ ତାକୁ କଷି ସାରିଲା ପରେ ଚାରିପଟେ ସେଟା ତେଲ ବାହାରିଯିବ। ସେଥିରେ ଆମେ 1/2 ଚାମଚ ହଳଦୀ ଗୁଣ୍ଡ, 1/2 ଚାମଚ ଲୁଣ, 1/2 ଚାମଚ ଲଙ୍କା ଗୁଣ୍ଡ ଏତିକି ପକେଇକି ତାକୁ ଫ୍ରାଏ କରିବା। ଆଉ ଫ୍ରାଏ ହେଇସାରିଲା ପରେ 2-3 ମିନିଟ ପରେ ଆମକୁ ଯେତିକି ଗ୍ରେଭି ଦରକାର ସେଇ ଅନୁସାରେ ଆମେ ସେଥିରେ ଗରମ ପାଣି ଆଡ୍ କରିବା। ଏବେ ପାଣି ଫୁଟି ଆସିଲା ପରେ ଆମେ ଫ୍ରାଏ କରିକି ରଖିଥିବା ପନିରକୁ ସେଥିରେ ଆଡ୍ କରିବା। ଯେତିକି ଗ୍ରେଭି ଆମକୁ ଦରକାର ସେତିକି ଗ୍ରେଭି ହେଲା ପର୍ଯ୍ୟନ୍ତ ଆମେ ତାକୁ ଫୁଟେଇବା, ଆଉ ତାପରେ ବନ୍ଦ କରିଦେଇକି ତା ଉପରେ ଧନିଆ ପତ୍ର ପକେଇକି ସଜେଇ ଦେବା। ଏବେ ଏଥିରେ ଗରମ ଗରମ ରୁଟି ସହିତ, ଗରମ ଭାତ ସହିତ, କାହା ସହିତ ବି ଆପଣମାନେ ଖାଇପାରିବେ। ଆପଣମାନେ ବି ଘରେ ବନାନ୍ତୁ, ଆପଣମାନଙ୍କୁ ଟେଷ୍ଟ କେମିତି ଲାଗୁଛି।

0: ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଲୋକସଭା ବାଚସ୍ପତି ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ସଂକଳ୍ପ ପାରିତ। ଦେଶରେ ଗ୍ରାମୀଣ ବିକାଶ ପାଇଁ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି 1,25,000 କୋଟିରୁ ଅଧିକ ଟଙ୍କାର ପ୍ରୋତ୍ସାହନ ରାଶି। ଦେଶରେ ସିଏନ୍ଜିର ଅଭାବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ପରବର୍ତ୍ତୀ ମହାକାଶ ଅଭିଯାନ ଆର୍ଟେମିସ୍-3 ପାଇଁ 4 ଜଣ ମହାକାଶଚାରୀଙ୍କ ନାମ ଘୋଷଣା କଲା ନାସା। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ 4,398 ଦିନ ରହିଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଇତିମଧ୍ୟରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଷୟିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ନେତାମାନେ ଶୁଭେଚ୍ଛା ଜଣାଉଛନ୍ତି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି ଯେ ଏହି ଐତିହାସିକ ସଫଳତା ଦେଶବାସୀଙ୍କର ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଥିବା ବିଶ୍ୱାସକୁ ସୂଚାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ତାଙ୍କ 12 ବର୍ଷର ଶାସନକାଳ ଭାରତ ପାଇଁ ଗର୍ବ, ସାଂସ୍କୃତିକ ନବଜାଗରଣ ଏବଂ ଦେଶକୁ ଦାସତ୍ୱ ମାନସିକତାରୁ ମୁକୁଳାଇବାରେ ବିଶେଷ ସହାୟକ ହୋଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ଶୁଭେଚ୍ଛା ଜଣାଇ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

0: ପ୍ରଧାନମନ୍ତ୍ରୀଙ୍କ 4,399 ଦିନର ଅବଧି ମଧ୍ୟରେ ସୁସ୍ଥ ସଂସଦୀୟ ପ୍ରକ୍ରିୟା ଏବଂ ପରମ୍ପରା ମାଧ୍ୟମରେ ସାମ୍ବିଧାନିକ ମୂଲ୍ୟବୋଧ, ସଂସଦୀୟ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଅଧିକ ମଜବୁତ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏକ ଇଂରାଜୀ ଦୈନିକରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘଦିନର କାର୍ଯ୍ୟକାଳ ଉପରେ ଏକ ଲେଖା ପ୍ରକାଶ କରି କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ ଭାରତ ତା'ର ଇତିହାସରେ ସବୁଠାରୁ ଦୀର୍ଘତମ ସମୟ ଦେଖିଛି, ଯେଉଁ ସମୟରେ ଗରିବ ଓ ସାଧାରଣ ଜନତାଙ୍କ କଲ୍ୟାଣ ସରକାରଙ୍କ ପ୍ରତ୍ୟେକ ନୀତିଗତ ନିଷ୍ପତ୍ତିର କେନ୍ଦ୍ରବିନ୍ଦୁ ହୋଇ ରହିଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକଙ୍କ ପାଇଁ କଲ୍ୟାଣ, ସୁଯୋଗ, ଅତ୍ୟାବଶ୍ୟକ ସେବାର ସୁବିଧାକୁ ପ୍ରସାରିତ କରିବା ପାଇଁ ଏକ ମିଶନରେ କାର୍ଯ୍ୟ କରୁଛନ୍ତି। ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଅତ୍ୟନ୍ତ ଦକ୍ଷତା, ସଂଯମ ଏବଂ ଦୃଢ଼ ସଂକଳ୍ପ ସହିତ ଦେଶକୁ ମାର୍ଗଦର୍ଶନ କରୁଛନ୍ତି। ସେ କହିଛନ୍ତି, ଶ୍ରୀ ମୋଦି ଦେଶର ଭବିଷ୍ୟତକୁ ଗଢ଼ିବା ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନେଇଛନ୍ତି।
1: भारत में डेमोक्रेटिकली इलेक्टेड लॉन्गेस्ट सर्विंग प्राइम मिनिस्टर श्री नरेंद्र मोदी जी आज हुए हैं और विकसित भारत बनाने का संकल्प जो उन्होंने लिया है, हम सभी 140 करोड़ देशवासी तो संकल्प में जुड़े ऐसी प्रार्थना प्रभु के पास की।
0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏକ ଦୈନିକ ସମ୍ଭାଦପତ୍ର ଆଲେଖ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଆତ୍ମବିଶ୍ୱାସ, ସୁଶାସନ ଏବଂ ବିକାଶ ଉପରେ ଆଧାରିତ ଏକ ନୂତନ ପରିଚୟ ଦେଇଛନ୍ତି ବୋଲି ବର୍ଷ୍ଣନା କରିଛନ୍ତି। ସେ କହିଛନ୍ତି, 2014 ଶ୍ରୀ ମୋଦି ପ୍ରଥମେ ଦେଶକୁ ଏକ ସାମୁହିକ ଭାବନା ଦେଇଥିଲେ, ଏହାପରେ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହୋଇ ସେହି ଚିନ୍ତାଧାରାକୁ ଏକ ସାମୁହିକ ସଂକଳ୍ପରେ ପରିଣତ କରିଛନ୍ତି। ଆଜି ସେହି ସଂକଳ୍ପ ଏକ ବିକଶିତ ଭାରତର ଆଗରେ ଏକ ବ୍ୟାପକ ସାମୁହିକ ସ୍ୱପ୍ନର ରୂପ ନେଇଛି। ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ଦେଶର ଗ୍ରାମୀଣ ବିକାଶ ପାଇଁ ସରକାର 1,25,000 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ବୋଲି ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ବିଭିନ୍ନ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ସହ ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଚୌହାନ କହିଛନ୍ତି, ପୂର୍ବରୁ ମନରେଗା ଯୋଜନା ଅଧୀନରେ ସରକାର 30,000 କୋଟି ଟଙ୍କା ଆବଶ୍ଚନ କରିସାରିଛନ୍ତି। ଏହାବ୍ୟତୀତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କା ମଧ୍ୟବର୍ତ୍ତୀକାଳୀନ ଆବଶ୍ଚନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ବିକଶିତ ଭାରତ ରାମଜୀ ଆଇନର କାର୍ଯ୍ୟାନ୍ୱୟନ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ ଏହି ଆଇନ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ଆଇନର ଠିକ୍ କାର୍ଯ୍ୟାନ୍ୱୟନ ନେଇ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। 26ଟି ରାଜ୍ୟ ସେମାନଙ୍କ ବଜେଟ୍ରେ ଏହି ଆଇନର କାର୍ଯ୍ୟାନ୍ୱୟନ ନେଇ ପାଣ୍ଠି ବ୍ୟବସ୍ଥା କରିଥିବା ନେଇ ଝାଡ଼ଖଣ୍ଡ, କର୍ଣ୍ଣାଟକ, ତେଲଙ୍ଗାନା ଏବଂ ମିଜୋରାମ ଏଥିପାଇଁ ପ୍ରତିଶ୍ରତି ପ୍ରଦାନ କରିଥିବା ଶ୍ରୀ ଚୌହାନ କହିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ୍ରେ ଏଥିପାଇଁ 40% ପାଣ୍ଠି ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।
2: इस साल बजट में 30,000 करोड़ रुपए का प्रावधान किया था नरेगा चलाने के लिए। नियमों को अंतिम रूप देने में कुछ समय लग सकता है, इसलिए कोई दिक्कत मजदूरों को न आए और विकास का जो महायज्ञ है ग्रामीण भारत के गांव का वो भी चलता रहे, इसलिए राज्यों और केंद्र शासित प्रदेशों को इंटरिम एलोकेशन कुल मिला के है 95,692 करोड़ का।
0: ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଦେଶରେ ପ୍ରାକୃତିକ ଗ୍ୟାସ୍ ସିଏନ୍ଜିର କୌଣସି ଅଭାବ ନାହିଁ। ସରକାର ପାଇପ୍ ଯୋଗେ ଗ୍ୟାସ୍ ଯୋଗାଣକୁ ଅଧିକ ବ୍ୟାପକ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏଲ୍ପିଜି ସଂଯୋଗକୁ ପିଏନ୍ଜିକୁ ପରିବର୍ତ୍ତନ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି। କୃତ୍ରିମ ଅଭାବ ସୃଷ୍ଟି ମାଧ୍ୟମରେ ଭୁଲ ସୂଚନା ପ୍ରଦାନ କରି କେତେକ ଲୋକ ସାମ୍ପ୍ରତିକ ବିଶ୍ୱ ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ପୁରୀ ଅଭିଯୋଗ କରିଛନ୍ତି। ସରକାର ଏଭଳି କାର୍ଯ୍ୟକଳାପ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ପୁରୀ ସୂଚନା ଦେଇଛନ୍ତି।
3: ଗ୍ଲୋବାଲ ସିଚୁଏସନ କା ଫାଇଦା ଉଠାକେ କୁଛ ଲୋକମାନେ ଆର୍ଟିଫିସିଆଲ ସର୍ଟେଜେସ କରନେ କି କୋଶିଶ କି ହେ ଏକଦମ ହମନେ ଉସପେ କ୍ରାକଡାଉନ କର ଦିଆ କୋଇ କମି ନହିଁ ହେ ନା ସିଏନଜି କି କମି ହେ ନା ପାଇପ ଗ୍ୟାସ ଲୋକୋ କେ ଘରୋ ମେ ଜା ରହେ ଇନଫ୍ୟାକ୍ଟ ଏଲପିଜି କେ ହମ କନଭର୍ଟ କର ରହେ ହେ ଇନଟୁ ପିଏନଜି କନେକ୍ସନ।
0: ତୃଣମୂଳ କଂଗ୍ରେସ ସାଂସଦ ସୁସ୍ମିତା ଦେବୀ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣଙ୍କ ପାଖକୁ ପଠାଇ ଦେଇଛନ୍ତି। ଇସ୍ତଫାପତ୍ର ପ୍ରଦାନ କରିବା ପରେ ନୂଆଦିଲ୍ଲୀରେ ସେ ଆସାମ

0: ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ସାକ୍ଷାତ କରିଥିଲେ। ସେହିଭଳି ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ତଥା ରାଜ୍ୟସଭା ସଦସ୍ୟ ସୁଖେନ୍ଦୁ ଶେଖର ରାୟ ଗତ ସୋମବାର ଦିନ ରାଜ୍ୟସଭା ସଦସ୍ୟ ଏବଂ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିବା ସୂଚନା ମିଳିଛି। ଦକ୍ଷିଣ ଫିଲିପାଇନ୍ସରେ ଘଟିଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 37ରେ ପହଞ୍ଚିଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଥିବା ଜଣାପଡ଼ିଛି। ଏହି ଘଟଣାରେ 500ରୁ ଅଧିକ ଲୋକ ଆହତ ହେବା ସହିତ 32,000ରୁ ଅଧିକ ବାସଚ୍ୟୁତ ହୋଇଛନ୍ତି। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା 7.8 ରହିଥିଲା। ନାସା ଏହାର ପରବର୍ତ୍ତୀ ମହାକାଶ ଅଭିଯାନ ଆର୍ଟେମିସ୍ 3 ପାଇଁ 4 ମହାକାଶଚାରୀଙ୍କ ନାମ ଘୋଷଣା କରିଛି। ସେଥିମଧ୍ୟରେ 3 ଆମେରିକୀୟ ଓ ଜଣେ ଇଟାଲୀୟ ମହାକାଶଚାରୀ ଅନ୍ତର୍ଭୁକ୍ତ। ଆସନ୍ତା ବର୍ଷ ଶେଷ ଭାଗରେ ମହାକାଶ ଡକିଂ ପ୍ରଦର୍ଶନ ମିଶନ ଅଧୀନରେ ନାସା ପକ୍ଷରୁ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯିବ। ପ୍ରଥମଥର ପାଇଁ କକ୍ଷପଥରେ ସ୍ପେସ୍ ଏକ୍ସ ଏବଂ ବ୍ଲୁ ଅରିଜିନ୍ରୁ ଚନ୍ଦ୍ର ଲ୍ୟାଣ୍ଡରଗୁଡ଼ିକୁ ଏହି ଅଭିଯାନ ଅଧୀନରେ ପରୀକ୍ଷା କରିବା ପାଇଁ ନାସା ଲକ୍ଷ୍ୟ ରଖିଛି। ନାସାର ପ୍ରଶାସକ ଜାରେଡ୍ ଆଇଜାକ୍ମ୍ୟାନ୍ ଏ ସମ୍ପର୍କରେ ସୂଚନା ଦେଇ 4 ଯାକ ମହାକାଶଚାରୀଙ୍କ ନାମ ଘୋଷଣା କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଲୋକସଭା ବାଚସ୍କତି ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ସଂକଳ୍ପ ପାରିତ। ଦେଶରେ ଗ୍ରାମୀଣ ବିକାଶ ପାଇଁ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି 1,25,000 କୋଟିରୁ ଅଧିକ ଟଙ୍କାର ପ୍ରୋହାହନ ରାଶି। ଦେଶରେ ସିଏନ୍ଜିର ଅଭାବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ପରବର୍ତ୍ତୀ ମହାକାଶ ଅଭିଯାନ ଆର୍ଟେମିସ୍ 3 ପାଇଁ 4 ମହାକାଶଚାରୀଙ୍କ ନାମ ଘୋଷଣା କଲା ନାସା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ଲଗ୍ଇନ୍ କରିପାରିବେ।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ। I am Anuja Kumar with the Midday News. The headlines. Prime Minister Narendra Modi sets record as India's longest serving elected Prime Minister. Cabinet passes a resolution applauding the historical achievement. Union Cabinet clears development projects worth more than 4,700 crore rupees, including extension of Ahmedabad Metro and government office and residential complexes in Amravati. NDA to meet in New Delhi to celebrate Prime Minister's achievements and completion of 12 years of government. Iran carries out attacks against US bases in Jordan and other targets in Gulf. US responds with strikes on Iranian targets. At least 13 people, including 11 children, killed in Pakistani airstrikes in Afghanistan. And Met Department predicts significant weather changes in Delhi NCR region in next 3 days, likely to bring relief from scorching heat. And now the news in detail. Prime Minister Narendra Modi has become the longest continuously serving democratically elected Prime Minister of India today. Mr. Modi took the oath of office on 26th of May in 2014. He surpassed the record of Pandit Jawaharlal Nehru, who first took oath as an elected Prime Minister on 13th of May in 1952 and served until 27th of May in 1964. Pandit Nehru's tenure as an elected Prime Minister amounted to 4,398 days. Now, Prime Minister Modi's continuous tenure is 4,399 days, making him the longest-serving elected Prime Minister in India's history. The Union Cabinet today passed a resolution applauding Prime Minister Narendra Modi on becoming the longest-serving elected Prime Minister for consecutive terms. During the meeting of the Union Cabinet in the National Capital today, the members of the Cabinet also gave a standing ovation to Prime Minister Modi. President Draupadi Murmu has congratulated Prime Minister Narendra Modi on serving as the longest continuously elected Prime Minister of the country. In a social media post, the President said that this landmark occasion stands as a testament to the enduring trust and confidence reposed in his leadership by the people of the country. She highlighted that his tenure has been distinguished by far-reaching advancements across governance, economic resilience and social transformation. She said, of the many initiatives undertaken under his leadership, PM Janman and Dharti Aba Janjatiya Gram Utkarsh Abhiyan hold a special

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ।

0: କରୁଛନ୍ତି। 2014 ମସିହା ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ଶପଥ ଗ୍ରହଣ କରିଥିଲେ। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମସିହା ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ 4,398 ଦିନ ରହିଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଇତିମଧ୍ୟରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଶ୍ୱିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ନେତା ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି, ଏହି ଐତିହାସିକ ସଫଳତା ଦେଶବାସୀଙ୍କର ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଥିବା ବିଶ୍ୱାସକୁ ସୂଚାଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପଟି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ମାଇଲଖୁଣ୍ଟ କୋଟି କୋଟି ଦେଶବାସୀଙ୍କୁ ଆଶା ଓ ଆକାଂକ୍ଷାର ପ୍ରତିଫଳନ ବୋଲି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଭାବେ ଜନସେବାର ସର୍ବକାଳୀନ କୀର୍ତ୍ତିମାନ ସ୍ଥାପନ କରିଥିବା ହେତୁ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଶ୍ରୀ ମୋଦିଙ୍କ କାଳଜୟୀ ସଫଳତା କେବଳ ଶାସନ କାଳର ଏକ କାଳଖଣ୍ଡ ନୁହେଁ, ବରଂ ହିମାଳୟ ସଦୃଶ ଅଟଳ ସଂକଳ୍ପ, ତ୍ୟାଗପୂତ ଜୀବନ, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ରାଷ୍ଟ୍ର ନିର୍ମାଣର ଅତୁଳନୀୟ ତପସ୍ୟାର ସ୍ୱୀକୃତି। ଏହା ପ୍ରତିଟି ଭାରତୀୟଙ୍କ ହୃଦୟକୁ ଜୟ କରିବା ସହ ସମସ୍ତଙ୍କ ମନରେ ନୂତନ ଆତ୍ମବିଶ୍ୱାସ ଭରିଦେଇଛି ବୋଲି ଶ୍ରୀ ମାଝୀ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଜିର ଦିନଟି ସେବା ଓ ସମର୍ପଣର ଏକ ନୂତନ ଭିତ୍ତିମାନ ସ୍ଥାପନ କରିଛି। ପ୍ରଧାନମନ୍ତ୍ରୀଙ୍କ ସମର୍ଥ ନେତୃତ୍ୱରେ ଦେଶ ଜନସେବା ଓ ରାଷ୍ଟ୍ର ଗଠନର ମହାନ ଦାୟିତ୍ୱ ସହ ସଫଳତାର ସହ ଆଗକୁ ବଢୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ 2047 ମସିହା ସୁଦ୍ଧା ବିକଶିତ, ସମୃଦ୍ଧ, ପ୍ରଗତିଶୀଳ ହେବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି,
1: ତାଙ୍କର ଏହି ଦୀର୍ଘ ଦିନର ଶାସନରେ ଦେଶରେ ସଫଳତାର ସହିତ ସେ ଶାସନ କରିପାରିଛନ୍ତି, ଦେଶରେ ଅନେକ ବିକାଶ ହୋଇପାରିଛି। ଆଜି ଭାରତ ସମୃଦ୍ଧ ଭାରତ ଯଦି ଦେଖିବା ତ ଆଜି ନରେନ୍ଦ୍ର ମୋଦିଜୀଙ୍କର ଶାସନ କାଳରେ ଏ ସମ୍ଭବ ହୋଇଛି। ଆଜି ଭାରତ ସାରା ବିଶ୍ୱରେ ଆଜି ଚତୁର୍ଥ ଅର୍ଥନୈତିକ ରାଷ୍ଟ୍ର ଭାବରେ ଆଜି ଉଭା ହୋଇଛି।
0: ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଖବର ଆମର ହସ୍ତଗତ ହୋଇଛି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
2: आज 10 जून 2026 का दिन भारतीय लोकतंत्र की यात्रा में एक ऐतिहासिक और प्रेरणादायी पड़ाव के रूप में अंकित हुआ है। आज श्री नरेंद्र मोदी जी निर्वाचित प्रधानमंत्री के रूप में सर्वाधिक अवधि तक निरंतर देश की सेवा करने वाले प्रधानमंत्री बन गए हैं। उन्होंने निर्वाचित पीएम के तौर पर 4,399 की निरंतर सेवा का कीर्तिमान स्थापित किया है, जो स्वतंत्र भारत के इतिहास में पहली बार हुआ। यह अवसर भारत की लोकतांत्रिक चेतना, जन विश्वास और जन भागीदारी की शक्ति का प्रतीक।
0: आपण माने आंचलिक संवाद सुनचंती आकाशवाणी कटक केंद्ररो। ଦେଶର ଗ୍ରାମୀଣ ବିକାଶ ପାଇଁ ସରକାର 1,25,000 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ବିଭିନ୍ନ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ସହ ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ପୂର୍ବରୁ ମନରେଗା ଯୋଜନା ଅଧୀନରେ ସରକାର 30,000 କୋଟି ଟଙ୍କା ଆବଣ୍ଟନ କରିସାରିଛନ୍ତି। ଏହା ବ୍ୟତୀତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କା ମଧ୍ୟବର୍ତ୍ତୀକାଳୀନ ଆବଣ୍ଟନ କରାଯାଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି।

ବିକଶିତ ଭାରତ ଜିରାମଜୀ ଆଇନର କାର୍ଯ୍ୟାନ୍ୱୟନ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ ଏହି ଆଇନର କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାର ସ୍ୱାର୍ଥ

ଇଭେଣ୍ଟରେ ଶ୍ରୀ ମାଝୀ ଓଡ଼ିଶାର ସ୍ୱାର୍ଥ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଢେଙ୍କାନାଳଠାରେ ଆଜି ପୂର୍ବାହ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନୂତନ ଗୋପବନ୍ଧୁ ଟାଉନ୍ହଲ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 13,88,00,000 ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ତିନି ମହଲା ବିଶିଷ୍ଟ ଟାଉନ୍ହଲ୍ରେ ପ୍ରାୟ 1200 ଦର୍ଶକଙ୍କ ବସିବା ବ୍ୟବସ୍ଥା କରାଯାଇଛି। ଏଥିସହ ବ୍ୟବସ୍ଥିତ ଗାଡ଼ି ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ। ଆଗାମୀ ଦିନରେ 16 କୋଟି ଟଙ୍କା ବ୍ୟୟରେ ନୂତନ ସର୍କିଟ୍ ହାଉସ୍ ଓ 76 କୋଟି ଟଙ୍କା ବ୍ୟୟରେ ନୂତନ କୋର୍ଟ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ କରାଯାଇଛି। ଏନେଇ ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝୀ ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝୀ ଅନୁରୋଧ କରିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ବାର୍ଷିକ ବ୍ଲକ୍ ନିରୀକ୍ଷଣ କାର୍ଯ୍ୟକ୍ରମ 2026 ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ 15 ଜଣ ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ 17 ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ଦିଆଯାଇଛି। ଆସନ୍ତା ମାସରୁ ଏହି ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲା ଗସ୍ତ କରି ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଥାନାଗୁଡ଼ିକର କାର୍ଯ୍ୟକାରିତା ସମୀକ୍ଷା କରିବେ। ଭଦ୍ରକ ଜିଲ୍ଲା ଚରମ୍ପା ଗ୍ରାମ ପଞ୍ଚାୟତ ଭବନରେ ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଯୋଗଦେଇ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲା ବିକାଶ ସମନ୍ୱୟ ଓ ପର୍ଯ୍ୟବେକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। କଟକ ମହାନଗର ନିଗମ ପକ୍ଷରୁ ରଜ ପର୍ବକୁ ଧୁମ୍ଧାମ୍ରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକରେ ରଜୋତ୍ସବର ଆୟୋଜନ କରାଯିବ। ଏଥିରେ 200ରୁ ଅଧିକ ବସ୍ତି ପିଲା ସାମିଲ ହେବେ ବୋଲି ମହାନଗର ନିଗମ କମିଶନର କିରଣଦୀପ କୌର ସହତା କହିଛନ୍ତି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ଚଳିତ ସପ୍ତାହରେ ସ୍ପର୍ଶ କରିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 1,25,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସୂଚନା। ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ।

0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ଏତେବେଳୁ ଯାଇ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 5:30 ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଏଆର୍ଟି।

ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଭକ୍ତିଗୀତ। ଭକ୍ତିଗୀତର ପ୍ରଥମେ ଶିଳ୍ପୀ ନମିତା ଅଗ୍ରୱାଲ, କଣ୍ଠରେ ତାଙ୍କର ଅଲିକ୍ ବିଶ୍ୱାଳଙ୍କ ରଚନା।

ଶୁଣୁଥିଲେ ଆଜି ସନ୍ଧ୍ୟାର କେତୋଟି ଭକ୍ତି ଗୀତ। ଶିଳ୍ପୀମାନେ ଥିଲେ ନମିତା ଅଗ୍ରୱାଲ, ସରିତା ଦାସ ଏବଂ ରଘୁ ସାହୁ। ଆକାଶବାଣୀ ବାରିପଦା, ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମେ ଶିଳ୍ପୀ ମମତା ସାହୁ, ଗୀତ ରଚନା ଗୌରବ ପଟ୍ଟନାୟକ।

ପରବର୍ତ୍ତୀ ଗୀତଟି ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ଶକ୍ତି ମିଶ୍ର ଏବଂ ପାମୀ, ରଚନା ସ୍ୱାମୀ ଅରୂପ ନାର।

ଶ୍ରୋତା ବନ୍ଧୁ, ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ କେନ୍ଦୁଝର କେନ୍ଦ୍ର ପ୍ରସ୍ତୁତ ଉଚ୍ଚଳ ଆମ ଦେଶ ପ୍ରଯୋଜନା ଅନିତା ତିର୍କି ଉପସ୍ଥାପନାରେ ଅଛନ୍ତି କଳ୍ପନାରାଣୀ ସାହୁ।

0: ସିସିଏମ୍ଆର୍ ଏଫ୍ ୱେଲ୍ଥ ସେଣ୍ଟର ୱାନ୍, ୱେଲ୍ଥ ସେଣ୍ଟର ଟୁ, ଗୋଟେ ଅଛି ବ୍ରାହ୍ମଣୀ ଗାଁରେ ଆଉ ଗୋଟେ ଅଛି ଆମର ଓଲ୍ଡ ଟାଉନ୍ରେ। ସବୁ ଘର ଘର କାହାକୁ ହାଇଛି, ଓଦା ଶୁଖିଲେ ଅଲଗା ଅଲଗା କରି ଦିଅନ୍ତୁ। ତ ସେଇ ହିସାବରେ ଆମର ଆଠଟା ଗାଡି ଏପଟେ ଯାଏ, ଆଠଟା ଗାଡି ସେପଟେ ଯାଏ। ଆଉ ସେଠି ଆମର ଏସ୍ଏଚ୍ଜି ମା ମାନେ ସବୁ ଅଛନ୍ତି। ନିଜଗଡ଼ରେ ଆମର ଦିଟା ଏସ୍ଏଚ୍ଜି ଗ୍ରୁପ କାମ କରୁଛନ୍ତି, ଆଉ ବ୍ରାହ୍ମଣୀ ଗାଁରେ ତିନିଟା। ତ ଏଠୁ ଗାଡି ଗଲା ପରେ ଏମ୍ଆର୍ଏଫ୍ ମାନେ ହେଲା ଆମର ଯୋଉଠି ଶୁଖିଲା ଜିନିଷ ଗୁଡା ଦିଆ ହୁଏ, ତ ଶୁଖିଲା ଜିନିଷକୁ ସେମାନେ ଫେର ଅଲଗା ଅଲଗା କରନ୍ତି। ପ୍ଲାଷ୍ଟିକ ବୋତଲ ଅଲଗା କରନ୍ତି, କାଚ କାଗଜ ଏଗୁଡା ସବୁ ବାଟିକି ଅଲଗା ଅଲଗା ଆମର ଘର କରାହେଇଛି, ସେ ଭିତରେ ସବୁ ରଖାହୁଏ। କବାଡ଼ିଆ ସବୁ ତାକୁ ନେଇକି ଯାଆନ୍ତି। ଓଦା ମାଲ ପାଇଁ ମ୍ୟାଡମ ଆମର ମେସିନ ଲାଗିଛି, ତାକୁ ଆମର ସବୁ କଟା ହୁଏ। ଆମର କୁଣ୍ଡ ଅଛି, ସେ କୁଣ୍ଡରେ ପ୍ରଥମେ ଗୋବର ଲିପା ହୁଏ, ଗୋଟେ ଲେୟାର ଆମର ସେ ଓଦା ମାଲ ପଡେ। ତାପରେ ଆମର ଗୋଟେ ସଲ୍ୟୁସନ ତିଆରି ହୁଏ ମ୍ୟାଡମ, ଯୋଉଟା କି ଆମେ ଇଏମ୍ ସଲ୍ୟୁସନ କହୁଛୁ, ଆମର ଦହି ଆଉ ଗୁଡ଼ରେ, ତାକୁ ଆମର ସେ କୁଣ୍ଡ ଭିତରେ ପକା ହୁଏ। ସେ 45 ଦିନ ପର୍ଯ୍ୟନ୍ତ ସେ କୁଣ୍ଡରେ ରୁହେ। ତାପରେ ସେ ତାକୁ ଆମ ଏସ୍ଏଚ୍ଜି ମା ମାନେ ବାହାର କରିକି ଶୁଖାନ୍ତି ଖରାରେ। ତାପରେ ତାକୁ ଆମର ଖତ ପ୍ରସ୍ତୁତ ହୁଏ, ସେଠି ବି ଆମର କିଛି ରେଭିନ୍ୟୁ ଜେନେରେଟ୍ ହଉଛି କେଉଁଝରଗଡ଼ ମ୍ୟୁନିସିପାଲିଟି ପାଇଁ। ତା ସହିତ ଆମର ଯୋଉ ମା ମାନେ କାମ କରୁଛନ୍ତି, ତାଙ୍କୁ ଦରମା ହିସାବରେ ଦିଆ ହଉଛି, ସେମାନେ ବି ଆର୍ଥିକ ସ୍ୱାବଲମ୍ବୀ ହେଇପାରିଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନକୁ ବି ମଧ୍ୟ ଆମେ ବହୁତ ବହୁତ ଧନ୍ୟବାଦ ଜଣାଉଛୁ, ଯୋଉଥିପାଇଁ କି ବହୁତ ସାରା ଲେଡିଜ୍ ସେଠି ଏନଗେଜ୍ ହେଇକି ଅଛନ୍ତି।
1: ପୁତୁଲି ଜେନା, ସ୍ୱଚ୍ଛତା ବିଷୟରେ ସମାଜ ଗୁଡ଼େ ବାର୍ତ୍ତା ରହିଛି ମୋର।

ଶୁଣୁଥିଲେ ଆକାଶବାଣୀ କେନ୍ଦୁଝର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ କଳ୍ପନାରାଣୀ ସାହୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
2: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି। ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି। ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
4: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
3: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
4: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
3: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
4: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ପ୍ରଶିକ୍ଷଣ ଶିବିର। ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିବା ନେଇ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ ଆଜି ସୁଦ୍ଧା 4,399 ଦିନ

ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଶ୍ରୀ ମୋଦି ଅତିକ୍ରମ କରିଛନ୍ତି। 1952 ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ପଣ୍ଡିତ ନେହେରୁଙ୍କର କାର୍ଯ୍ୟକାଳ 4398 ଦିନ ଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସେହି ଦେଶଗୁଡ଼ିକର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଷୟିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀମାନଙ୍କର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରଠାରେ ଆଜିଠାରୁ ଆରମ୍ଭ ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ରାଜ୍ୟ ସରକାରଙ୍କର 23 ବିଭାଗ ଓ 5 ନିର୍ଦ୍ଦେଶାଳୟରେ 205 ଜଣ ସରକାରୀ ଅଧିକାରୀ ଯୋଗ ଦେଇଛନ୍ତି। ଶିବିରର ପ୍ରଥମ ଦିନରେ ଆଜି ଓଡ଼ିଆ ଶବ୍ଦଭଣ୍ଡାରର ବ୍ୟବହାରିକ ରୂପ, କମ୍ପ୍ୟୁଟରରେ ଓଡ଼ିଆ ଟାଇପ୍, ଉଚ୍ଛ୍ୱାସରେ ସରକାରୀ କାର୍ଯ୍ୟ ସମ୍ପାଦନ, ଇଂରାଜୀରୁ ଓଡ଼ିଆ ଅନୁବାଦ, ଓଡ଼ିଆରେ ଟିପ୍ପଣୀ, ଚିଠା ଏବଂ ଆଦେଶନାମା ପ୍ରସ୍ତୁତି ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆର୍ସିର ସଦସ୍ୟ ଭାବେ ସୁଧାଂଶୁ ଶେଖର ବଡ଼ପଣ୍ଡା ଆଜି ଶପଥ ନେଇଛନ୍ତି। ଓଇଆର୍ସି କାର୍ଯ୍ୟାଳୟ ପରିସରରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ ଦେବ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଏହି ସମାରୋହରେ ଶକ୍ତି ବିଭାଗ, ଓଏଚ୍ପିସି, ଗ୍ରିଡ୍କୋ, ଓପିଟିସିଏଲ୍, ଓଇଆର୍ସିର ବରିଷ୍ଠ ଅଧିକାରୀ ଏବଂ ବିଦ୍ୟୁତ୍ କ୍ଷେତ୍ରର ବିଭିନ୍ନ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶା ସ୍ୱାର୍ଥ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ସହରାଞ୍ଚଳରେ ବାସ କରୁଥିବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ବଞ୍ଚିତ ବର୍ଗର ଲୋକମାନଙ୍କୁ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ସହଯୋଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମ ମାଧ୍ୟମରେ ସହରାଞ୍ଚଳର ଆର୍ଥିକ ଦୁର୍ବଳ ବର୍ଗର ପରିବାର ବିଭିନ୍ନ ସରକାରୀ ସୁବିଧା ସହ ଯୋଡ଼ି ହୋଇପାରିଛନ୍ତି ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରଠାରେ ଓଡ଼ିଶା ଅର୍ବାନ୍ ଏକାଡେମୀରେ ସହଯୋଗ କାର୍ଯ୍ୟକ୍ରମର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମୀମାନଙ୍କ ପାଇଁ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା। ସହଯୋଗ ସର୍ଭେ ସମୟରେ ପଚରାଯାଉଥିବା ପ୍ରଶ୍ନ ଏବଂ ସେଗୁଡ଼ିକର ଉତ୍ତର ସମ୍ଭଳିତ ଏକ ପୁସ୍ତିକାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଉନ୍ମୋଚନ କରିଥିଲେ। ସହଯୋଗ କାର୍ଯ୍ୟକ୍ରମ ଦ୍ୱାରା ଲୋକମାନଙ୍କର ଜୀବନଶୈଳୀରେ ଆସିଥିବା ପରିବର୍ତ୍ତନ ଓ କାର୍ଯ୍ୟକ୍ରମକୁ ଆହୁରି ପ୍ରଭାବଶାଳୀ କରିବା ନେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ୱଚ୍ଛସାଥୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ବସ୍ତି ବାସିନ୍ଦା ସଂଘର ପ୍ରତିନିଧିମାନେ ମତ ରଖିଥିଲେ। ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ସାଂସଦ ତଥା କମିଟିର ସଭାପତି ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତଟ ରେଳବାଇ ଅଧୀନରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜାତୀୟ ରାଜପଥ 326, ବିଏସ୍ଏନ୍ଏଲ୍ର 66 4G ଟାୱାର ସ୍ଥାପନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଇଟିଡିଏ ପକ୍ଷରୁ ଧର୍ତ୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ 420 ଗ୍ରାମର ତାଲିକା ଏବଂ ପିଏମ୍ଜିଏସ୍ୱାଇର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ରାୟଗଡ଼ା ବିଧାୟକ ଆପଲାସ୍ୱାମୀ କାଟ୍ରାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲାରେ ପେଟ୍ରୋଲିୟମ୍ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ, ବଣ୍ଟନ ଏବଂ କଳାବଜାର ରୋକିବା ଲକ୍ଷ୍ୟରେ ଆଜି ଜିଲ୍ଲାପାଳ ବିଶାଳ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଙ୍କଟ ପରିଚାଳନା ଗୋଷ୍ଠୀର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ୍ ଭଳି ଜରୁରୀ ପେଟ୍ରୋଲିୟମ୍ ସାମଗ୍ରୀର ସ୍ଥିତି ଓ ଉପଲବ୍ଧତା ସମ୍ପର୍କରେ ଆଲୋକପାତ କରାଯାଇଥିଲା।

0: ହରିଚନ୍ଦନପୁର ବାଂଶପାଳ ଏବଂ ତେଲକୋଇ ବ୍ଲକରେ ପେଟ୍ରୋଲିୟମ୍ ସାମଗ୍ରୀର ସୁବିଧାଜନକ ବଣ୍ଟନ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏଥିସହିତ ବିଭିନ୍ନ ତୈଳ କମ୍ପାନୀର ପ୍ରତିନିଧିମାନଙ୍କୁ ନିରବଚ୍ଛିନ୍ନ ଯୋଗାଣ ବଜାୟ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ପୁଲିସ୍ ପକ୍ଷରୁ ଏକ ଅପରାଧ ସମୀକ୍ଷା ବୈଠକ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସମସ୍ତ ଥାନାର ଅଧିକାରୀ ଓ ବରିଷ୍ଠ ପୁଲିସ୍ କର୍ମଚାରୀ ଯୋଗ ଦେଇଥିଲେ। ଜିଲ୍ଲାରେ ଆପରାଧିକ ଗତିବିଧି ସ୍ଥିତି ଏବଂ ଥାନାଗୁଡ଼ିକରେ ବିଭିନ୍ନ ମାମଲାର ଅଗ୍ରଗତି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ମହିଳା ଓ ଶିଶୁମାନଙ୍କ ବିରୋଧରେ ଘଟୁଥିବା ମାମଲା, ନିଖୋଜ ଶିଶୁ, ପୋକ୍ସୋ ଆଇନ, ମାଦକ ଦ୍ରବ୍ୟର ଚୋରାଚାଲାଣ, ଆଇନ ଶୃଙ୍ଖଳା ସ୍ଥିତି ଆଦି ବିଷୟଗୁଡ଼ିକ ଉପରେ ଆରକ୍ଷୀ ଅଧୀକ୍ଷକ ପୁଲିସ୍ ଅଧିକାରୀମାନଙ୍କ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ କରାଯାଇଛି। ଏନେଇ ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରୀ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝି ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝି ଅନୁରୋଧ କରିଥିଲେ। ମାଲକାନଗିରି ଜିଲ୍ଲାରେ ନିର୍ମାଣାଧୀନ ବିମାନ ବନ୍ଦର କାର୍ଯ୍ୟର ଆଜି ସମୀକ୍ଷା କରାଯାଇଛି। ପୂର୍ତ୍ତ ବିଭାଗ ରାସ୍ତାର ସର୍ବୋଚ୍ଚ ଯନ୍ତ୍ରୀ ଶିବବ୍ରତ ତିରିଆ ବିମାନ ବନ୍ଦରରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିବା ସହିତ ରନ୍ୱେ ଟିକେଟ୍ କାଉଣ୍ଟର ନିର୍ମାଣ କାର୍ଯ୍ୟର ଯାଞ୍ଚ କରିଛନ୍ତି। ସୂଚନା ଅନୁସାରେ ଖୁବ୍ ଶୀଘ୍ର ବିମାନ ବନ୍ଦରର ଟ୍ରାଏଲ୍ ରନ୍ ହେବ ବୋଲି ଜଣାପଡ଼ିଛି। ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ବିଶିଷ୍ଟ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ମାଧବୀ ମୁଦଗଲଙ୍କ ନିର୍ଦ୍ଦେଶନାରେ ଆଜିଠାରୁ ଓଡ଼ିଶୀ ନୃତ୍ୟ କର୍ମଶାଳା ଆରମ୍ଭ ହୋଇଛି। ଏହା 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଦ୍ୱାରା ସଂଯୋଜିତ ଖ ଚମ୍ପୁ ଆଧାରିତ ଅଭିନୟର ପଦ୍ମଶ୍ରୀ ମୁଦଗଲ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। କର୍ମଶାଳାରେ 50ରୁ ଅଧିକ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ରବିଧାନ କିଣା ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା 50ଟି ଧାନ କ୍ରୟ କେନ୍ଦ୍ର ମାଧ୍ୟମରେ 2,577 ଜଣ ଚାଷୀଙ୍କଠାରୁ 1,33,146 କ୍ୱିଣ୍ଟାଲ ଧାନ କିଣାଯାଇଛି ବୋଲି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଚାଷୀମାନଙ୍କୁ ସୁବିଧାଜନକ ପରିବେଶରେ ଧାନ ବିକ୍ରି କରିବା ପାଇଁ ସୁଯୋଗ ଦେବା ସହିତ ସ୍ୱଚ୍ଛ ଓ ଶୃଙ୍ଖଳିତ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ କେତେକ ସ୍ଥାନ, ପଶ୍ଚିମ କେନ୍ଦ୍ରୀୟ ଉତ୍ତର ପଶ୍ଚିମ ବଙ୍ଗୋପସାଗରର କେତେକ ଅଞ୍ଚଳରେ ଖୁବ୍ ଶୀଘ୍ର ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଚଳିତ ସପ୍ତାହର ଶେଷ ଆଡ଼କୁ ମୌସୁମୀ ବାୟୁ ଓଡ଼ିଶାକୁ ଆଗମନ କରିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ପାଗ ଅନୁକୂଳ ଥିବାରୁ ରାଜ୍ୟର କେତେକ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଲାଗି ରହିଛି। ଅନ୍ୟପକ୍ଷରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବ ଏବଂ ବଜ୍ରପାତ ସହିତ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଆଜିଠାରୁ ଆରମ୍ଭ ହେଲା 2-ଦିନିଆ ପ୍ରଶିକ୍ଷଣ ଶିବିର। ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ନିରନ୍ତର ଶାସନର 12 ବର୍ଷ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର କାର୍ଯ୍ୟକାଳ

0: 4398 ଦିନ ରହିଥିଲା। ଏପର୍ଯ୍ୟନ୍ତ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି, ଯାହାକି ତାଙ୍କୁ ଭାରତ ଇତିହାସରେ ସବୁଠାରୁ ଅଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ମାନ୍ୟତା ପ୍ରଦାନ କରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ନିରନ୍ତର ଶାସନର 12 ବର୍ଷ ସଫଳତାର ସହ ପୂରଣ ହୋଇଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ, ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଭାରତ ଇତିହାସରେ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ସହ ବାଣିଜ୍ୟ ଚୁକ୍ତିନାମା, ବିକାଶ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ଆଦି ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗରେ ଭାରତ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛି। 12 ବର୍ଷର ଶାସନକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ଏକ ବଡ଼ ସଫଳତା। ଆର୍ଥିକ ସମାବେଶୀ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବାରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ପ୍ରାୟ 50 କୋଟିରୁ ଅଧିକ ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସିଧାସଳଖ ସହାୟତା ପ୍ରଦାନ କରାଯାଇପାରୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେଶର 4 କୋଟି ଲୋକଙ୍କୁ ଘର ପ୍ରଦାନ କରିଛି। ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ 12 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ଏବଂ ଉଜ୍ଜଳା ଯୋଜନାରେ 10 କୋଟିରୁ ଅଧିକ ମହିଳା ସାମିଲ ହେବା ଦେଶରେ ମୌଳିକ ଆବଶ୍ୟକତା ପୂରଣ କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ଏକ ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଭାବେ ମାନ୍ୟତା ପାଇଛି। କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ଏହି ବୃହତ୍ ଯୋଜନାର ସୁଫଳ ଏପର୍ଯ୍ୟନ୍ତ ବିଭିନ୍ନ ହିତାଧିକାରୀଙ୍କ ପାଖରେ ପହଞ୍ଚି ସାରିଛି। ସମାଜର ସମସ୍ତ ବର୍ଗର 70 ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଆୟୁଷ୍ମାନ ବୟୋବନ୍ଦନା ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯିବା ଏକ ଉଲ୍ଲେଖନୀୟ ପଦକ୍ଷେପ। ଦେଶର ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ରେଳ ଓ ସଡ଼କ ଯୋଗାଯୋଗ ଅଧିକ ବ୍ୟାପକ ହୋଇଛି। କାଶ୍ମୀରକୁ କନ୍ୟାକୁମାରୀ ସହ ଯୋଡ଼ୁଥିବା ରେଳ ଯୋଗାଯୋଗ ମଧ୍ୟରେ ଉଚ୍ଚତମ ରେଳ ବ୍ରିଜ୍ ନିର୍ମାଣ ଏକ ବଡ଼ ସଫଳତା ଭାବେ ଗ୍ରହଣ କରାଯାଇଛି। ଦେଶରେ ଜାତୀୟ ରାଜପଥ ଓ ଏକ୍ସପ୍ରେସ୍ ୱେ ନିର୍ମାଣ ବୃଦ୍ଧି ପାଇବା ସହ ବନ୍ଦେ ଭାରତ ଓ ନମୋ ଭାରତ ଭଳି ଦ୍ରୁତଗାମୀ ଟ୍ରେନ୍ ଚଳାଚଳ ରେଳବାଇ ଆଧୁନିକୀକରଣକୁ ପ୍ରତିପାଦନ କରୁଛି। ଡିଜିଟାଲ ଆର୍ଥିକ କାରବାର କ୍ଷେତ୍ରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ପାଲଟିଛି। ସ୍ୱଳ୍ପ ମୂଲ୍ୟରେ ଇଣ୍ଟରନେଟ୍ ଏବଂ 5G ସେବା ପ୍ରଦାନ ଭାରତକୁ ଏକ ଡିଜିଟାଲ ଶକ୍ତି କ୍ଷେତ୍ରରେ ପରିଣତ କରିଛି। ସଂସ୍କାରମୂଳକ GST ପରିବର୍ତ୍ତନ ଦେଶକୁ ଆର୍ଥିକ କ୍ଷେତ୍ରରେ ଅଧିକ ସଶକ୍ତ କରିଛି। କର ବ୍ୟବସ୍ଥା ସରଳ ହେବା ସହ ଲୋକଙ୍କ ଜୀବନଧାରଣ ମାନରେ ବ୍ୟାପକ ଉନ୍ନତି ହୋଇଛି। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରିଛି। ବିଶ୍ୱସ୍ତରରେ ଭାରତ ମୋବାଇଲ, ପ୍ରତିରକ୍ଷା ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ଉତ୍ପାଦର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଣତ ହୋଇଛି। ମହିଳା ସଶକ୍ତିକରଣ ଏବଂ କୃଷି କ୍ଷେତ୍ର ପାଇଁ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ସେମାନଙ୍କୁ ଅଧିକ ସଶକ୍ତ କରିବା ସହ ଆୟ ବୃଦ୍ଧିରେ ସହାୟକ ହୋଇଛି। ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ଦୃଷ୍ଟିକୋଣ ଆଧାରରେ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ଦେଶ ଦ୍ରୁତ ଗତିଶୀଳତା ଲାଭ କରୁଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7ଟା। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ। ପ୍ରଯୋଜନା ନାଗଭୂଷଣ ମାଝି, ଉପସ୍ଥାପନାରେ ଅଛନ୍ତି ମହେନ୍ଦ୍ରନାଥ ମୁର୍ମୁ। ଆଜି ଏଥିରେ ଶୁଣିବା ସାନ୍ତାଳୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ସନାତନ ହାସ୍ତା ଏବଂ ତାଙ୍କର ସାଥୀ କଳାକାରମାନେ।
3: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ସାନ୍ତାଳ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ସନାତନ ହାସ୍ଦା ଏବଂ ତାଙ୍କର ସାଥୀ କଳାକାରମାନେ।

ସନାତନ ହାସଦା ଏବଂ ତାଙ୍କର ସାଥୀମାନେ ଗାଇଥିବା ସାନ୍ତାଳ ସମ୍ପ୍ରଦାୟର ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ସରେନ ସିପାହୀ, ବୁଢ଼ାନ ମାଝି, କୁଶାଲ ମାଝି, ଆନ୍ତୁ ମାଝି, ଘଣ୍ଟ ମାଝି, ପଞ୍ଚାନନ ମାଝି, ପାର୍ବତୀ ଟୁଡ଼ୁ, ପାନ ମାଝି ଏବଂ ସଲମା ମାଝି।

ଶୁଣୁଥିଲେ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ସାନ୍ତାଳୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଥିଲେ ଶିଳ୍ପୀ ସନାତନ ହାଁସ୍ଦା ଏବଂ ତାଙ୍କର ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ఆకాశవాణి. ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଏହି ସଫଳତା ଲାଗି କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସାତ ସୂତ୍ରୀ ବିଶିଷ୍ଟ ଅଭିନନ୍ଦନ ସଂକଳ୍ପ. ଶ୍ରୀ ମୋଦିଙ୍କ ନିକଟକୁ ଛୁଟୁଛି ବିଶ୍ୱ ନେତୃବୃନ୍ଦଙ୍କ ଅଭିନନ୍ଦନର ସୁଅ. ଦେଶରେ ଏନ୍ଡିଏର ବାର ବର୍ଷ ଶାସନ ପୂର୍ତ୍ତି ଅବସରରେ ଆଜି ନୂଆଦିଲ୍ଲୀରେ ଜାରି ରହିଛି ମେଣ୍ଟର ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ବୈଠକ. ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଆଜି ଏକ ସଂକଳ୍ପ ପାରିତ କରାଯାଇ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରାଯାଇଛି. କ୍ୟାବିନେଟ୍ ବୈଠକ ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି. ସେ କହିଛନ୍ତି ଶ୍ରୀ ମୋଦି ପୂର୍ବରୁ ଦେଶର ସବୁଠାରୁ ଅଧିକ

0: ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିବା ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ 4,358 ଦିନକୁ ଅତିକ୍ରମ କରିଛନ୍ତି। ଦେଶ ପ୍ରତି ଶ୍ରୀ ମୋଦିଙ୍କର ନିରନ୍ତର ଉତ୍ସର୍ଗୀକୃତ ସେବା ତଥା ବିଭିନ୍ନ ସଫଳତା ହାସଲ କରିବା ଦିଗରେ ନିଜର ପ୍ରତିବଦ୍ଧତା ସ୍ୱରୂପ ଆଜି କ୍ୟାବିନେଟ୍ର ଏହି ସଂକଳ୍ପକୁ ଶ୍ରୀ ବୈଷ୍ଣବ ଏକ ଐତିହାସିକ ମାଇଲଖୁଣ୍ଟ ଭାବେ ବର୍ଣ୍ଣନା କରିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ଐତିହାସିକ ସଫଳତା ହାସଲ କରିବା ପରିପ୍ରେକ୍ଷୀରେ କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ଲାଗି ଏକ 7 ସୂତ୍ରୀ ବିଶିଷ୍ଟ ସଂକଳ୍ପକୁ ଅନୁମୋଦନ କରିଛି।
1: आज श्री नरेंद्र मोदी जी निर्वाचित प्रधानमंत्री के रूप में सर्वाधिक अवधि तक निरंतर देश की सेवा करने वाले प्रधानमंत्री बन गए हैं। उन्होंने निर्वाचित पीएम के तौर पर 4,399 दिन की निरंतर सेवा का कीर्तिमान स्थापित किया है, जो स्वतंत्र भारत के इतिहास में पहली बार हुआ है। इससे पूर्व श्री जवाहरलाल जी नेहरू ने 1952 से लेकर 1964 तक निरंतर 4,398 दिन तक इस पद को सुशोभित किया था। मुख्य बात यह है, यह अवसर भारत की लोकतांत्रिक चेतना, जन विश्वास और जन भागीदारी की शक्ति का प्रतीक है।
0: ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଗରିବ ବର୍ଗ ତଥା ଲୋକକୈନ୍ଦ୍ରିକ ଶାସନ ଉପରେ ପ୍ରାଧାନ୍ୟ ଦେବା ସହିତ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ଦିଗରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଶ୍ରୀ ବୈଷ୍ଣବ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଦେଶର ପ୍ରତ୍ୟେକ ପରିବାର ବର୍ଗଙ୍କୁ ପକ୍କା ଘର, ବିଦ୍ୟୁତ୍, ସ୍ୱଚ୍ଛ ପାନୀୟ ଜଳ ଭଳି ପ୍ରାଥମିକ ସୁବିଧା ଯୋଗାଇ ଦେବା ସହିତ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସୁଫଳ ପ୍ରଦାନ କରିବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଦେଶରେ 80 କୋଟିରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଥିବା ବେଳେ ମୁକ୍ତ ମେଡିକାଲ ଚିକିତ୍ସାର ସୁଫଳ 60 କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ନିକଟରେ ଉପଲବ୍ଧ ହେଉଛି। ଆଜିର ଏହି ସଂକଳ୍ପଗୁଡ଼ିକରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଦେଶର ଆତ୍ମବିଶ୍ୱାସକୁ ସଶକ୍ତ କରିବା ସହିତ 25 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଆଣିବାରେ ସଫଳ ହୋଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି, ଗତ 12 ବର୍ଷ ଧରି ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ସର୍ବଦା ଯୁବବର୍ଗଙ୍କ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରିଆସିଛନ୍ତି। ଏହାଦ୍ୱାରା ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇପାରିଛି। ଏତଦ୍ବ୍ୟତୀତ ଚନ୍ଦ୍ରାୟନ ମିଶନ ସମେତ ବିଭିନ୍ନ ବୈଜ୍ଞାନିକ ସଫଳତା ଭାରତ ହାସଲ କରିପାରିଛି।
1: प्रधानमंत्री जी युवा शक्ति को भारत की सबसे बड़ी पूंजी मानते हैं और इसीलिए प्रधानमंत्री जी ने कौशल विकास, स्टार्टअप इंडिया, इनोवेशन, डिजिटल इकोनॉमी, स्पोर्ट्स, उद्यमियता और फिटनेस को बहुत एक एम्फेसिस के साथ कई तरह के प्रोग्राम्स बनाए, जिसमें भारत को एक बहुत बड़ी खेल शक्ति के रूप में उभरा है, वर्ल्ड के 3 लार्जेस्ट स्टार्टअप इकोसिस्टम्स के रूप में उभरा है। मिशन चंद्रयान और वैज्ञानिक क्षमता हमारी देश की इस कार्यकाल में बहुत बड़ी है।
0: ସେହିଭଳି ମହିଳା ନେତୃତ୍ୱାଧୀନ ବିକାଶ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଏ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶରେ ଲକ୍ଷପତି ଦିଦି ଅଭିଯାନ ସଫଳ ହୋଇଛି। ଏହାଛଡ଼ା ଧୂମବିହୀନ ରୋଷେଇ ଘର ସ୍ଥାପନ କରିବା ସହିତ ବିଭିନ୍ନ ବୈଧାନିକ ସଂସ୍ଥାଗୁଡ଼ିକରେ ମହିଳାମାନଙ୍କ ଲାଗି 33% ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କିତ ବିଧେୟକ ସରକାର ପାରିତ କରିଛନ୍ତି। ଶ୍ରୀ ବୈଷ୍ଣବ ବିକଶିତ ଭାରତ ଗଠନ ଦିଗରେ କୃଷକମାନଙ୍କୁ ଏକ ମୁଖ୍ୟ ସ୍ତମ୍ଭ ଭାବେ ବର୍ଣ୍ଣନା କରିବା ସହିତ ପିଏମ୍ କିଷାନ ସମ୍ମାନନିଧି ଯୋଜନା ଏବଂ କୃଷି କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଏହାଦ୍ୱାରା କୃଷି ଦ୍ରବ୍ୟ ଉତ୍ପାଦନ ରପ୍ତାନୀ ପରିମାଣ 5,00,000 କୋଟି ଟଙ୍କା ଅତିକ୍ରମ କରିପାରିଛି। ଆଜି କେନ୍ଦ୍ର କ୍ୟାବିନେଟ୍ରେ ବିଭିନ୍ନ ପ୍ରକଳ୍ପ ଉପରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି,
1: आज कैबिनेट में 3 फैसले लिए गए। एक फैसला अहमदाबाद में मेट्रो के विस्तार का है और 2 फैसले अमरावती, जो कि आंध्र प्रदेश का नया कैपिटल निर्मित हो रहा है, बन रहा है, डेवलप हो रहा है, उसके 2 फैसले लिए गए। अहमदाबाद मेट्रो का फेज 2A कोटेश्वर रोड से एयरपोर्ट का कॉरिडोर आज अप्रूव हुआ है कैबिनेट में।
0: आपण माने संवाद सुनुचंते आकाशवाणी रो। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଧରି ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କରିଥିବାରୁ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ଏହି ଐତିହାସିକ ସଫଳତା କେବଳ ଦାୟିତ୍ୱ ନିର୍ବାହ କରିବାର କାର୍ଯ୍ୟ ଅବଧି ନୁହେଁ, ବରଂ ଜାତୀୟ ବିକାଶ ଯାତ୍ରାରେ ଏକ ରୂପାନ୍ତରୀକରଣ ଯୁଗର ପ୍ରତିଫଳନକୁ ଦର୍ଶାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ବିଶ୍ୱବ୍ୟାପୀ ଅଭିନନ୍ଦନର ସୁଅ ଛୁଟୁଛି। ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦୁଇ ଦେଶର ଲୋକଙ୍କ ଲାଗି ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ ଶ୍ରୀ ମୋଦିଙ୍କ ସହିତ ମିଳିତ ପ୍ରୟାସ କରିବା ଲାଗି ଆଗ୍ରହୀ ବୋଲି ନିଜ ଅଭିନନ୍ଦନ ବାର୍ତ୍ତା

0: କହିଛନ୍ତି। ୟୁରୋପୀୟ ସଂଘର ସଭାପତି ଉର୍ସୁଲା ଭାନ୍ ଡେର୍ ଲିୟାନ୍ ଦେଇଥିବା ବାର୍ତ୍ତାରେ କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଚନ୍ଦ୍ରରେ ଅବତରଣ କରିବା ସହିତ ଭାରତର ୟୁରୋପୀୟ ସଂଘ ମଧ୍ୟରେ ସହଯୋଗ ଅଧିକ ସଶକ୍ତ ହୋଇପାରିଛି। ଭାରତରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏଥିଲାଗି ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ଶ୍ରୀ ମୋଦିଙ୍କର ଦଶନ୍ଧି ଦଶନ୍ଧି ଧରି ଉତ୍ସର୍ଗୀକୃତ ଜନସେବା ଏବଂ ସଫଳ ନେତୃତ୍ୱର ଏହା ହେଉଛି ଏକ ସଶକ୍ତ ପ୍ରତିଫଳନ। ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ ଖ୍ରୀଷ୍ଟୋ ଡାଉଲିଡେସ୍ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ମିଳିତ ପ୍ରୟାସ ଜାରି ରଖିବା ଲାଗି ଆଗ୍ରହୀ ବୋଲି କହିଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ ମ୍ୟୁଙ୍ଗ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତର ଅର୍ଥନୈତିକ ଓ ବିକାଶର ପ୍ରଗତିକୁ ଉତ୍ତମ ରୂପେ ମାର୍ଗଦର୍ଶନ ଦେବା ସହିତ ବିଶ୍ୱସ୍ତରରେ ଭାରତର ସଫଳତାକୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା କରାଇବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେହିଭଳି ଭାରତରେ ଅବସ୍ଥାପିତ ଇସ୍ରାଏଲ୍ର ଦୂତ ରିଭେନ୍ ଆଜାର ନିଜ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି, ମୋଦିଙ୍କ ନେତୃତ୍ୱାଧୀନ ସରକାର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ମାଧ୍ୟମରେ ଭାରତର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସଫଳ ହୋଇଛନ୍ତି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଏକ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଥିବା ସହିତ ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏହି ବୈଠକ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ଏବଂ ମେଣ୍ଟରେ ଥିବା ସମସ୍ତ ଦଳର ନେତୃବୃନ୍ଦ ଏହି ବୈଠକରେ ଯୋଗ ଦେଇଛନ୍ତି। 2047 ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ମୋଦି ସରକାରଙ୍କ ଦୃଷ୍ଟିକୋଣର ରୂପାନ୍ତରୀକରଣ ଏବଂ ଜାତୀୟ ବିକାଶ କାର୍ଯ୍ୟକ୍ରମ ତଥା ଭିତ୍ତିଭୂମି ଭିତ୍ତିକ କାର୍ଯ୍ୟକ୍ରମ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଛି। ଏନ୍ଡିଏ ଶାସିତ 22 ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବିଜେପିର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ନେତା ସଞ୍ଜୟ ଝା, ଶିବସେନା ମୁଖ୍ୟ ଏକନାଥ ସିନ୍ଧେ, ଏଲ୍ଜେପି ଆର୍ର ନେତା ଚିରାଗ ପାଶ୍ୱାନ, ଏନ୍ସିପିର ସୁନେତ୍ରା ପାୱାର ପ୍ରମୁଖ ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର 11 ଗଭର୍ଣ୍ଣିଂ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ବିକଶିତ ଭାରତ ଲାଗି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଟିମ୍ ଇଣ୍ଡିଆ ପରିପ୍ରେକ୍ଷୀରେ ଚଳିତ ବର୍ଷର ବିଷୟବସ୍ତୁ ରହିଛି 2047 ସୁଦ୍ଧା ବିକଶିତ ଭାରତ ଲାଗି ସମାବେଶୀ ମାନବ ବିକାଶ। ସମାଜର ତଥା ବୟସ, ଅଞ୍ଚଳ, ଲିଙ୍ଗ ଏବଂ ସାମାଜିକ ଅର୍ଥନୈତିକ ପୃଷ୍ଠଭୂମି ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟଙ୍କର ବିକାଶ ଉପରେ ଏହି ବିଷୟବସ୍ତୁ ମାଧ୍ୟମରେ ପ୍ରାଥମିକତା ଦିଆଯାଇଛି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ବୈଠକରେ ଏହି ଦୃଷ୍ଟିକୋଣକୁ ବାସ୍ତବ ରୂପ ଦେବା ସହିତ ଦେଶବ୍ୟାପୀ ପ୍ରତ୍ୟେକ ନାଗରିକଙ୍କ ନିକଟରେ ବିକାଶର ସୁଫଳ ଯେଭଳି ପହଞ୍ଚପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ। ଏହି ବୈଠକରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳମାନେ ଏକତ୍ରିତ ହୋଇ ତଥା ମୁଖ୍ୟମନ୍ତ୍ରୀମାନେ ଏକତ୍ରିତ ହୋଇ ସମାବେଶୀ ମାନବ ବିକାଶ ଢାଞ୍ଚା, ଉତ୍ପାଦ ଭିତ୍ତିକ ନିଯୁକ୍ତି, ଉଦ୍ୟମିତା ଓ ଅଭିବୃଦ୍ଧି ବିକେନ୍ଦ୍ରୀକରଣ, ସ୍ୱାସ୍ଥ୍ୟ, ପୁଷ୍ଟିଜନିତ ଖାଦ୍ୟ ଯୋଗାଣ ଏବଂ ସମସ୍ତଙ୍କ ଲାଗି ସମାନତା ଓ ସମ୍ମାନ ଉପଲବ୍ଧ କରାଇବା ପ୍ରସଙ୍ଗରେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ଅଣୁ ଆର୍ଥିକ ଅନୁଷ୍ଠାନ 2.0 ଲାଗି ଋଣ ନିଶ୍ଚିତ ଯୋଜନାର କାର୍ଯ୍ୟକାରୀ ଅବଧିକୁ ସରକାର ବୃଦ୍ଧି କରିଛନ୍ତି। ଆସନ୍ତା 31 ଅଗଷ୍ଟ କିମ୍ବା 20,000 କୋଟି ଟଙ୍କାର ଗ୍ୟାରେଣ୍ଟି ଉପଲବ୍ଧ ହେବା ପର୍ଯ୍ୟନ୍ତ ସରକାର ଏହି ମିଆଦ ବୃଦ୍ଧି କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଏନ୍ଡିଏର 12 ବର୍ଷ ଶାସନ ପୂର୍ତ୍ତି ଅବସରରେ ଆଜି ନୂଆଦିଲ୍ଲୀରେ ଜାରି ରହିଛି ମେଣ୍ଟର ବୈଠକ ଏବଂ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ବୈଠକ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର 650 ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ମୋହନ

0: ମାଝି ଉଦ୍ଘାଟନ କରିଛନ୍ତି। ଜିଲ୍ଲା ଏହି ଅବସରରେ 149 କୋଟି ଟଙ୍କା ବ୍ୟୟରେ ନିର୍ମିତ 18 ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ବେଳେ 282 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା 21 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାରିପଦାର କଲେଜ ପଡ଼ିଆଠାରେ ଆୟୋଜିତ ଉତ୍ସବରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,
1: 2017 ଶିକ୍ଷାବର୍ଷରୁ ଆରମ୍ଭ ହୋଇଥିବା ଏ ମେଡିକାଲ କଲେଜ ପ୍ରାରମ୍ଭିକ ବର୍ଷ ଗୁଡ଼ିକରେ ବାରିପଦା ମୁଖ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଫଳତା ସହିତ ଶିକ୍ଷାଦାନ ହସ୍ପିଟାଲ ଭାବେ କାର୍ଯ୍ୟ କରି ଏହି ପ୍ରତିଷ୍ଠାନର ମଜବୁତ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। ସମୟ ସହିତ ଏହି କଲେଜ ଭିତ୍ତିଭୂମି, ଶିକ୍ଷାଗତ କ୍ଷମତା, ଚିକିତ୍ସା ପ୍ରଦାନ କରିବା, ଜନସାଧାରଣଙ୍କର ଆସ୍ଥା ଭାଜନ ହେବା କ୍ଷେତ୍ରରେ ନିରନ୍ତର ଭାବେ ଅଗ୍ରଗତି ଆମକୁ ଦେଇ ଆସିଛି। ଆଜି ଏହି ସ୍ୱତନ୍ତ୍ର ନୂତନ ଟିଚିଂ ହସ୍ପିଟାଲର ଉଦ୍ଘାଟନ ସହିତ ଏହି ପ୍ରତିଷ୍ଠାନ ବିକାଶ ଶ୍ରେଷ୍ଠ ତାର ଏକ ନୂତନ ସୋପାନରେ ପଦାର୍ପଣ କରିଛି। ପ୍ରାୟ 258 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଡାକ୍ତରଖାନା ଏବଂ ମେଡିକାଲ କଲେଜ, 650 ଶଯ୍ୟା ବିଶିଷ୍ଟ ଏ ଟିଚିଂ ହସ୍ପିଟାଲ ଉତ୍ତର ଓଡ଼ିଶାର ସବୁଠାରୁ ବୃହତ ହସ୍ପିଟାଲ ହିସାବରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟଭୂମି ଭିତ୍ତିଭୂମି ପ୍ରକଳ୍ପ ମାନଙ୍କ ଭିତରୁ ଅନ୍ୟତମ ଆଉ ସ୍ୱତନ୍ତ୍ରତା ଲାଭ କରିପାରିଛି। ଆଧୁନିକ ସୁବିଧା, ଉନ୍ନତ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସହିତ ଏହି ହସ୍ପିଟାଲ ଅଞ୍ଚଳର ସ୍ୱାସ୍ଥ୍ୟ ସେବାକୁ ଏହା ନିଶ୍ଚିତ ଭାବରେ ଅନେକ ଗୁଣରେ ଆଜି ଶକ୍ତିଶାଳୀ କରାଇବାରେ ପ୍ରମୁଖ ଭୂମିକା ନେବା ପାଇଁ ଯାଉଛି। ମୁଁ ଆପଣମାନଙ୍କର ପାଖରେ ମୁଖ୍ୟ ସେବକ ହିସାବରେ ନିଶ୍ଚିତ ଭାବରେ ଆନନ୍ଦିତ ଯେ ଖୁବ୍ କମ୍ ସମୟ ଭିତରେ ଏ ପ୍ରତିଷ୍ଠାନ ଶିକ୍ଷାଦାନ କ୍ଷେତ୍ରରେ ଏବଂ ସେବା କ୍ଷେତ୍ରରେ ମଧ୍ୟ ବିଶେଷ କରିକି ଶିକ୍ଷାଦାନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ବର୍ତ୍ତମାନ ଏହି କଲେଜରେ ପ୍ରତିବର୍ଷ ଆମର ପାଠ ପଢ଼ୁଥିବା ଡାକ୍ତରୀ ଛାତ୍ରଙ୍କର ଅର୍ଥାତ୍ MBBS ଛାତ୍ରଛାତ୍ରୀ ପାଠ ପଢ଼ିବାର ଯେଉଁ ବ୍ୟବସ୍ଥା ରହିଛି ସେଥିରେ 125 ଜଣଙ୍କର ବ୍ୟବସ୍ଥା ରହିଛି। ଡାକ୍ତରୀ ଛାତ୍ରଛାତ୍ରୀ ହିସାବରେ ପାଠ ପଢ଼ିବାର ତାଙ୍କୁ ଦାୟିତ୍ୱ ଦିଆଯାଇଛି। ପିଠି ଉପରେ କଳା ଦାଗ ରହିଥିବା ବାଘ ସାରା ବିଶ୍ୱରେ କୌଣସି ଦେଶରେ ଦେଖାଯାଆନ୍ତି ନାହିଁ, କେବଳ ଏହି ମୟୂରଭଞ୍ଜରେ ଆମର ଜୈବ ମଣ୍ଡଳ ଶିମିଳିପାଳରେ ଦେଖାଯାଆନ୍ତି।
0: ରାଜ୍ୟରେ ପ୍ରଥମ ଥର ପାଇଁ ସୈନିକ ବୋର୍ଡ ସହିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କହିଛନ୍ତି,
2: ରାଜ୍ୟ ସୈନିକ ବୋର୍ଡ ସହିତ ଗୋଟେ MOU ଆମର 2 ଦିନ ତଳେ ହେଲା। ସେ MOUର ଉଦ୍ଦେଶ୍ୟ ହେଉଛି ଆମର ଯେଉଁମାନେ ସୈନିକମାନେ ଦେଶ ସେବା କରିସାରିଲା ପରେ ରିଟାୟାର୍ଡ ପରେ ଘରେ ବସୁଛନ୍ତି ସେମାନଙ୍କୁ ଗୋଟିଏ ମାନେ ପାଠ ପଢ଼ିବା ପାଇଁ ସୁଯୋଗ ଦିଆହେବ ଏବଂ ସେଇ ସୁଯୋଗରେ ସେମାନେ ତାଙ୍କର ଡିଗ୍ରୀ ସାର୍ଟିଫିକେଟ୍ ପାଇବେ। ଡିଗ୍ରୀ ସାର୍ଟିଫିକେଟ୍ ପାଇସାରିଲା ପରେ ସେମାନେ ଅନ୍ୟ ଜବ୍ ପାଇଁ ବି ଏଲିଜିବୁଲ୍ ହେବେ। ଆଣ୍ଡ ସେଥିପାଇଁ ଆମର ଆମେ 2-3 ବେନିଫିଟ୍ ପାଇଲୁ। ଗୋଟେ ହେଉଛି ସେମାନଙ୍କର ଯେଉଁ ମାନେ ଯେଉଁ ସିନ୍ସିଅରିଟି ପଙ୍କଚୁଆଲିଟି ଅଛି, ଆମ ଷ୍ଟୁଡେଣ୍ଟ ମାନେ ଦେଖିବେ ଯେ ସେମାନେ କେତେ ସିନ୍ସିଅର ପଙ୍କଚୁଆଲ, ତାଦ୍ୱାରା ଆମର ୟୁନିଭର୍ସିଟି ଗୋଟେ ମନି ଜେନେରେସନ୍ କରିବ। ଥାର୍ଡ଼ ହେଉଛି ସେମାନଙ୍କୁ ଗୋଟେ ଦେଶ ସେବା ହିସାବରେ କାମ କଲେ।
0: ଶିମିଳିପାଳ ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଖୁସି ଖବର। 2024 ନଭେମ୍ବର 15 ଦିନ ମହାରାଷ୍ଟ୍ରର ତଡ଼ବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳକୁ ଅଣାଯାଇଥିବା ବାଘୁଣୀ ଜିନ୍ନତ 4 ଶାବକକୁ ଜନ୍ମ ଦେଇଛି। ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଆୟୋଗଙ୍କ ଅନୁମତି ପରେ ବାଘୁଣୀ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା। ପରୀକ୍ଷାମୂଳକ ଭାବେ ବାହାର ରାଜ୍ୟରୁ ଶିମିଳିପାଳକୁ ବାଘୁଣୀ ଆଣିବା କାର୍ଯ୍ୟକ୍ରମ ସଫଳ ହୋଇଛି। ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇପାରିବ ବୋଲି ଏଥିରୁ ପ୍ରମାଣିତ ହୋଇଛି। ବିଶ୍ୱରେ କେବଳ ଶିମିଳିପାଳରେ କଳାରଙ୍ଗର ମହାବଳ ବାଘ ଅଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR ଆରମ୍ଭ ହୋଇଛି। ଚଳିତ ମାସ 28 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀ ଘରକୁ ଘର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ। ଜୁଲାଇ ମାସ 5 ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଅଗଷ୍ଟ ମାସ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ହୋଇପାରିବ ବୋଲି ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି। ସେପ୍ଟେମ୍ବର ମାସ 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲାପାଳ ହେମକାନ୍ତ ସୟ ଜିଲ୍ଲାବାସୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
3: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
4: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଏହି ବିଜ୍ଞାପନ ପରେ।
5: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
6: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
5: ନାଣ୍ଡୁ ଭାଇ?

0: ଏଇ ଗହଣା ଦୋକାନ ସେଠି ସବୁ ଠିକ ଠାକ ମିଳିବ ତ?
1: ହଁ ନାଣ୍ଡୁ ଭାଇ, ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
0: ତାହେଲେ ତ ବଢିଆ କଥା।
1: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ। ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
2: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
3: ଓହୋ, ମାନେ କଥାଟା ଟିକେ ଫିଜେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
3: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
3: ତାହେଲେ ଯିବା ନା କି କହୁଛ?
2: ଚାଲ।
5: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷବାସ। ପ୍ରଯୋଜନା ନାଗଭୂଷଣ ମାଝି, ଉପସ୍ଥାପନାରେ ଅଛନ୍ତି ସତ୍ୟାନନ୍ଦ ସେଜପଡ଼ା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ଶୁଭେନ୍ଦୁ କୁମାର ବେହେରା।

0: ଆମର ଶ୍ରୋତା ବନ୍ଧୁ ତଥା ଚାଷୀ ଭାଇ ମାନଙ୍କୁ ନମସ୍କାର। ଆରମ୍ଭ କରିବା ଆଜିକା ଚାଷବାସ କାର୍ଯ୍ୟକ୍ରମ।
1: ବଡ ଭାଇ ମତେ ଗୋଟେ କଥା କୁହ ନା, ଏମିତି କିଏ ଲୋକ ଅଛି ଯାହାର ଅଭାବ ନାହିଁ?
0: ଅଭାବ ସମସ୍ତଙ୍କର ଅଛି,
1: କିନ୍ତୁ ଆମ ଭିତରେ ଯିଏ ବି ଯାହା କରୁ,
0: ଯେତେ ବଡ ବାଉଁଶ ସେତେ ବଡ ଫୁରା ଯୋଉ କୁହନ୍ତି, ସେଟା ଆଉ କି ଲାଗି ମାନେ ପଇସା ଆସୁଛି ମାନେ ବଜେଟ ତୁମର ରେଡି, ଆଉ ଆମେ ତ ବଜେଟ କିସ
1: ପଇସା ଆସିବାର ଖାଲି ଯଦି ଆଶା ଟିକେ ମିଳିଥିବ ତା ଆଗରୁ ଆମର ଖର୍ଚ୍ଚର ବାଟ ବାହାରି ଯାଇଥିବ
0: ଖର୍ଚ୍ଚ ପୁଣି ନୁହେଁ, ତାର ଡବଲ ବାହାରିଯିବ। 800 ଯଦି ତୁମର ପାଇବାର ଥିବ କି 1000 ପାଇବାର ଥିବ, ବଜେଟ ହେଇଯାଇଥିବ 2000, ବଜେଟ 2000 ହେଲା, ଖର୍ଚ୍ଚ କଲା ବେଳକୁ ଦେଖିବ 2500, ତେଣୁ 1500 ଫେର ଧାର ହେଇଗଲାଣି, ବୁଝିଲ ନା? ଫେର କିସ କୁହ ନା, ଫେର କେଠୁ ପଇସା ପାଇଲେ ଫେର ସେଟାକୁ ସୁଝିବ, ତେଣୁ ଅଭାବ ସମସ୍ତଙ୍କର ଅଛି, ଆଉ ସେଟା ରହିବ
1: ବି। ହଁ, ମୋର କହିବା କଥା ହଉଛି ସେୟା ଯେ ଯଦି ଆମର ଅଭାବ ନଥାନ୍ତା ତାହେଲେ ଆମେ ଖାଇପିକି ଆରାମସେ ଘରେ ଗୁଙ୍ଗୁଡ଼ି ମାରିଥାନ୍ତେ, ନାଇଁ କିଏ କାମକୁ ଯାଇଥାନ୍ତା ନା କିଏ ବ୍ୟବସାୟକୁ ଯାଇଥାନ୍ତା, ନା ଯେମିତି ପେଟରେ ଯଦି ଭୋକ ନଥାଏ ତାହେଲେ ଆମେ ଚୁପଚାପ ହେଇକି ରହିଥାନ୍ତେ, ପୁରା ମୌଜ ମଜଲିସରେ ରହିଥାନ୍ତେ। ଆଉ
0: ଠାକୁର ଭଗବାନଙ୍କୁ ଆଦୌ ବିଶ୍ୱାସ କରନ୍ତେନି, ତେଣୁ ଭଗବାନ ସିଆଡୁ ଉପରୁ ଏମିତି ମୁଣ୍ଡରେ ସେଟିଂ କରିକି ଛାଡିଛନ୍ ଯେ ବାବୁ ତୁ ତ ନିଜର ଅଭାବର ନିଜରେ ମେଣ୍ଟିକି ରହିବୁ, ଆଉ ମତେ ମଝିରେ ମଝିରେ ଆସିକି ଡାକ ଦବୁ।
1: ହଉ, କାର୍ଯ୍ୟକ୍ରମକୁ ଆଗେଇ ନବା ଗୋଟେ ଭଜନରୁ ଆଉ।

0: କଥାରେ ଅଛି ପରା, ଦୁଗ୍ଧ ପାନ କଲେ ବଢ଼ଇ ଶକ୍ତି, ସାଧୁର ଲକ୍ଷଣ ଈଶ୍ୱର ଭକ୍ତି। ଆଉ ଶକ୍ତି ନଥିଲେ ଆଉ ଅନ୍ୟ ଜିନିଷ ଖାଇକି ଲାଭ କିସ?
1: ଠିକ ଠିକ,
0: ପ୍ରଥମ ତ ଶକ୍ତିଟାକୁ ବଢ଼େଇତେ ପଡିବ।
2: ତୁମେ ଠିକ କଥା କହିଲ ଯେ ସବୁ ଅଞ୍ଚଳରେ ଯେତେ ଦୋକାନ ଦେଖ, ମିଠା ଦୋକାନ ସବୁଆଡେ ହେଲା କି, ଆଉ ଭେରାଇଟି ଟାଇପର ମିଠା,
1: ମକରିଆ ମିଠା ପାଖରୁ ରଜ ପର୍ଯ୍ୟନ୍ତ ମିଠା, ମିଠେଇ ତ ଗୋଟେ ରକମ ଲାଗୁଥିଲା, ସେ ମିଠାକା ଖାଇଲେ ଖାଲି ଚିନିକା ଖାଇଲା ରକମ ଲାଗିବ, ନହେଲେ ଗୁଡ଼ଗା।
2: ଶୁଣ, ଆଗରୁ ମିଠା କହିଲେ ସାଧାରଣତଃ ଲଡୁ ହେଲା, ଆଉ ମାଲପା, ଗଜା, ଝିଲ୍ପି, ଏଇଆକୁ ମିଠା ହିସାବରେ ଧରୁଥିଲେ। କିନ୍ତୁ ଆଜିକାଲି ମିଠା ମାନେ ସବୁ ସୁନ୍ଦରିଆ ସୁନ୍ଦରିଆ ମିଠା, ଭଲ ଦେଖାଯାଉଥିବ, ଧଳା ନାଲିଆ, ଆଉ ନାମ କା ଶୁଣିଲେ ନା ତୁମେ ପାଗଲା ହେଇଯିବ। ରାଣୀ ଭୋଗ, ରାଜା ଭୋଗ, ଗୋପାଳ ଭୋଗ, ଏମିତି ସବୁ ଭେରାଇଟି ଭେରାଇଟି ନାମ।
0: ମୂଳ ହେଲା ସେଇ ଛେନା, ହଁ କି ନାହିଁ? ତେବେ ଆମର ଘରେ ଯାହା ଚୁଲି ଅଛି, କରେଇ ଅଛି, ଡେକ୍ଚି ଅଛି, ଆମର ଘରେ ଯାହା ଆମେ କରିପାରିବା, ଆମ ଘର ପାଖରେ ଯାହା ସୁବିଧାରେ ମିଳିପାରୁଛି, ତାକୁ ନେଇକି ଆମେ ଦୁଗ୍ଧରୁ ଯେଉଁ ଦୁଗ୍ଧଜାତ ଦ୍ରବ୍ୟ ତିଆରି କରିବା।

0: ସେଟା ଆମର ମୂଲ୍ୟଯୁକ୍ତ ହେଇଯିବ। ଏଇ ଯେମିତି ତୁମେ କହିଲ ଦୁଧରୁ ଘିଅ ତିଆରି କରିବା, ଆମର ମା ଭଉଣୀ ମାନେ କେବେଠୁ ଘିଅ କରୁଛନ୍ତି, ପୁଣି ରାବିଡ଼ି ବନଉଛନ୍ତି, ଖୁଆପେଡ଼ା ବନଉଛନ୍, ତାକୁ ଯଦି ଆମେ ବନେଇକିରି ବିକ୍ରି କରିପାରିବା ନିଶ୍ଚିତ ଭାବରେ ଆମର ଲାଭ ହେବ। ଏବଂ ଆମର ଯୋଉ ଟିକେ ଆଗରୁ କହୁଥିଲ ଯେ ଦୁଧ ବିକ୍ରି ହଉନି ବୋଲିକିରି, ସେ ସମସ୍ୟା ଆଉ ରହିବନି।
1: ହଉ, ସେ ବିଷୟରେ ତାହେଲେ ପଚାରିବା ଆମ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ସଞ୍ଜୟ କୁମାର ପଣ୍ଡାଙ୍କୁ
2: ପଚାରିବା ତାହେଲେ। ସାର୍ ନମସ୍କାର।
3: ନମସ୍କାର।
2: ଆମ ମୟୂରଭଞ୍ଜ ଜିଲ୍ଲାରେ ଗ୍ରାମାଞ୍ଚଳରେ ବିଶେଷ କରି କ୍ଷୀର ବିକ୍ରି କରିବାର ସମସ୍ୟା ହେଉଛି, ତା ସମାଧାନ ପାଇଁ ସାର୍ କଣ ବାଟ କାଢିବା?
3: ପ୍ରକୃତରେ ସେଇଟା ଗୋଟେ ବହୁତ ବଡ ସମସ୍ୟା, ଯୋଉ ଆମର ଜର୍ସି ଗାଈ ସଂଖ୍ୟା ବଢିଯିବା ଫଳରେ ଯେ ଲୋକ ଜଣେ ତାର ଶୀଘ୍ର କ୍ଷୀରଟା ବିକ୍ରି କରିଦେବା ଦରକାର, ସୁବିଧାରେ ବିକ୍ରି କରିଦେବା ଦରକାର, କିନ୍ତୁ ସମସ୍ତଙ୍କ ମନରେ ରହିବ ଯେ ଆମେ ଦୁଇ ପଇସା ଅଧିକା ଲାଭ ପାଇବା, ତେଣୁ ତାକୁ ନଜରରେ ରଖିକି ଚାଷୀ ଭାଇମାନଙ୍କୁ ଟିକେ

0: ତାକୁ ନଜରରେ ରଖିକି ଚାଷୀ ଭାଇମାନଙ୍କୁ ଟିକେ ଆଜିକାଲି ଉନ୍ନତ ବଜାରର ସୁବିଧା କରାଇବା ଦରକାର। ଯେ ଆମେ ଯେଉଁ ବଜାର କଥା କହୁଛେ, ସେ ବଜାର ଯେ କେବଳ ସହରରେ ଅଛି ସେ କଥା ବି ନୁହେଁ।
1: ଆଜ୍ଞା,
0: ଯଦି ଆମେ ଦେଖିବା ତେବେ ଗାଁରେ ବି ସେ ବଜାର ଅଛି। ବଜାରଟା ଆମେ ସୃଷ୍ଟି କରିବା ଦରକାର। ସବୁ ଜାଗାରେ ବଜାରର ସୃଷ୍ଟି ହେଇପାରିବ। ଯେମିତି ଆମେ ଗୋଟେ ଗାଁ ଗଣ୍ଡାରେ ବାହାଘର କରୁଛେ, ଆଜିକାଲି ଲୋକ ଦେଖନ୍ତୁ ପନିର କଥା କହୁଛନ୍ତି, ଗାଁ ଗଣ୍ଡାରେ ବି ବାହାଘର ହେଲେ ପନିର କଥା କହୁଛନ୍ତି। ତେଣୁ ଆମ ଚାଷୀ ଭାଇ ଯିଏ କ୍ଷୀର ଉତ୍ପାଦନ କରୁଛନ୍ତି, ବାହାଘର ସମୟରେ ଯୋଉ ସମୟରେ ପନିରର ଛେନା ସେଇଟା ତାକୁ ଟିକେ ପ୍ରେସ୍ କରା ହେଇଥାଏ,
1: ପ୍ରେସ୍ କରିକି ତାକୁ ଗୋଟେ ସେପ୍ ଦିଆଯାଏ ବା କାଟି କାଟିକି ତାକୁ ଦିଅନ୍ତି, ପିସ୍ ପିସ୍ କରିକି
0: ଭାରି ବଢିଆ ଲାଗେ। ଆଉ ମାଂସର ସେଟା ଗୋଟେ ବିକଳ୍ପ, ସାଧା ଯଦି ଜଣେ କହୁଛି ତାହେଲେ ସିଏ ପନିର ଖାଇବା ପାଇଁ କହୁଛି। ତେଣୁ ପନିରଟା କେମିତି ତିଆରି ହୁଏ ତା ବିଷୟରେ ଆମେ ଟିକେ ଟ୍ରେନିଂ ନେଲେ, ଟ୍ରେନିଂ ହଉଛି ଆମର ପନିର କଲେ, ଆମେ ଦେଖିଛୁ ଯଦି କ୍ଷୀରରୁ ଜଣେ 20 ଟଙ୍କା ପାଉଛି ଗୋଟେ ଲିଟର କ୍ଷୀରରୁ, ପନିର କଲେ ଡବଲ ଦାମ ପାଇବ, 40 ଟଙ୍କା ମିଳିଯିବ। କିନ୍ତୁ ସେଇ ସମୟକୁ ଆମକୁ ନଜର ରଖିବା ଦରକାର, ଯଦି ଏଇ ଭାଇର ଆମର ବାହାଘର ହଉଛି, ତାଙ୍କ ଘରେ ଗୋଟେ ତାଙ୍କର 10 କେଜି ପନିର ହଉଛି, ତାହେଲେ ମୁଁ କେମିତି 10 କେଜି ପନିର ଯୋଗେଇ ଦେଇପାରିବି? ମୋ ପାଖରେ ଏତେ କ୍ଷୀର ନଥାଇପାରେ, କିନ୍ତୁ ମୁଁ କୋଉଠୁ ଗୋଟେ କ୍ଷୀର କଲେକ୍ସନ କରିକି ତାର ସୁବିଧାଟା ଅପରଚ୍ୟୁନିଟିଟା ନବା ଦରକାର
1: ନିଶ୍ଚିତ ଭାବରେ।
0: ତେଣୁ ଇଏ ଗୋଟେ ଜିନିଷ। ତାପରେ ଯୋଉ ଆମର ସବୁ ଜାଗାରେ ଆଜିକାଲି ଲସି ଦୋକାନ ହେଲା, କିମ୍ବା ଘରେ ଘରେ ବି ସବୁ ଦହି ଖୋଜୁଛନ୍ତି ସର୍ବତ ପାଇଁ, କିମ୍ବା କର୍ମକାର୍ଯ୍ୟରେ ଦହି ଖୋଜୁଛନ୍ତି, ଆମେ ଓମଫେଡ୍ କ୍ଷୀର ଆଡକୁ ଯାଉଛୁ, ଓମଫେଡ୍ ଦହି ଆଡକୁ, ତ ଆମେ ନିଜ ଘରେ ବି ଆହୁରି ସୁବିଧାରେ ଦହି ତିଆରି କରିପାରିବା। ଯୋଉ ଚାଷୀ ଭାଇମାନେ ବିକ୍ରି କରିପାରୁନାହାନ୍ତି ସେମାନେ ନିଜେ ଦହି ତିଆରି କରିପାରିବେ, ଏବଂ ଦହିରେ ଆମେ ଯଦି ଦେଖିବା ତାହେଲେ 1.5 ଗୁଣା ଲାଭ ଆସିଯିବ। ଗୋଟେ ଲିଟର କ୍ଷୀରରେ ଯଦି ଆମେ 20 ଟଙ୍କା ପାଉଛୁ ତାହେଲେ ଦହିରେ 30 ଟଙ୍କା ମିଳିବ। ତେଣୁ ଦହି ତିଆରି କଲେ ବି ବହୁତ ଭଲ। ତା ଛଡା ରହିଲା ମିଠା ଦୋକାନରେ, ଆଜିକାଲି ତ ଗୋଟେ ବନ୍ଧୁବାନ୍ଧବ ଘରକୁ ଗଲେ ମିଠା ନେଇକି ଯିବାଟା ଆମର ଗୋଟେ
1: ପୁରା ସମସ୍ତଙ୍କର ଅଭ୍ୟାସ,
0: ଏବଂ ଆମର ତ ନାଁ ଅଛି ଯେମିତି ଆମର ବେତନଟିରେ ଖୁଆପେଡ଼ା ଗୋଟେ ପ୍ରସିଦ୍ଧ,
1: କୁଳିଗଣାର ମିଠା।
0: ହଁ, ତେଣୁ ସେ ଖୁଆପେଡ଼ା କରିବା ଲାଗି ଆଉ ମିଠା କରିବା ଲାଗି ଖୁଆର ଆବଶ୍ୟକତା ରହିଛି। ତେଣୁ ଯଦି ଖୁଆ ବି ତିଆରି କରିବେ ତାହେଲେ ପାଖରେ ଯୋଉ ମିଠା ଦୋକାନ ଅଛି ତାଙ୍କ ସାଙ୍ଗରେ ଯୋଗାଯୋଗ କରତେ ପଡ଼ିବ। କିମ୍ବା ଆମର ବାରିପଦାରେ ବି ଆମେ ଦେଖିଛୁ ଆମ ବେତନଟି ଏରିଆରୁ ଲୋକମାନେ ନିଜେ ଖୁଆ ତିଆରି କରିକି ଆଣିକି ଏଠି ଭଲ ରେଟ୍ରେ ଦେଇଯାଉଛନ୍ତି। ଏବଂ ଏଇ ଯୋଉ ଜିନିଷ କଥା ମୁଁ କହିଲି, ଧରନ୍ତୁ ପନିର ହେଲା କି ଦହି ହେଲା ଆଉ ଖୁଆ ହେଲା, ଏଥିରେ ସବୁଠୁ ବଡ଼ ଜିନିଷ ହେଲା ଯେ ଆମେ କେତେ ପିଓର, ଆମେ ନିଜେ କିଛି ସେଥିରେ ମିଶେଇଛୁ କି ଖରାପ ଜିନିଷ।
1: ବାସ୍, ସେଇଟା ଯୋଉ ଗୋଟେ ବିଶ୍ୱାସ ରକ୍ଷା କରିବା ସେଇଟା ହଉଛି ବଡ କଥା, ଯୋଉଥିପାଇଁ କି ଅନେକ ସମୟରେ ବି ଆପଣ ଯେମିତି କହିଲେ ପ୍ୟାକେଟରେ କ୍ଷୀର ମିଳୁଛି ସେଇ ପ୍ୟାକେଟଟା କିଣି ଆଣୁଛେ। କ'ଣ ପାଇଁ ନା ଆମର ବିଶ୍ୱାସ ରହୁନି ଯେ ସେ ତ ନିଶ୍ଚୟ ପାଣି ଦେଇଥିବେ, ତେଣୁ ଆମେ ଯଦି ସେଟା ବି ଗୋଟେ ନିଶ୍ଚିତ ଭାବରେ ଏଇ ଯୋଉ କ୍ଷୀର ବିକ୍ରି ହବାର ବା ଅଭାବୀ ବିକ୍ରି ସମସ୍ୟାର ସିଏ ବି ଗୋଟେ କାରଣ।
0: ହଁ, ତେଣୁ ଯୋଉ କ୍ଷୀର ବିକ୍ରି କରିବାରେ ଆମର ନିଜର ସାଧୁତା, ଅନେଷ୍ଟି ଯୋଉଟା ଆମେ କହୁଛେ ସେଇଟା ପ୍ରଥମ କଥା। ତେଣୁ ସେଇ ଯୋଉ ଭଲ ରେପୁଟେସନ ଗୋଟେ, ସମ୍ମାନ ଗୋଟେ, ଆଉ ସେଇ ଜିନିଷଟା ଯୋଉମାନେ ଆମର ତିଆରି କରିବେ, ଖୁଆ ତିଆରି କରିବେ କିମ୍ବା ଦହି ତିଆରି କରିବେ, ପନିର ତିଆରି କରିବେ, ତେଣୁ ସେମାନେ ସେଇ ଭଲ ଜିନିଷଟା ଜାଣିବା ଦରକାର। ଏମିତିକି ଲୋକ ଅଛନ୍ତି ଆମ ଗାଁ ଗଣ୍ଡାରେ ବି ତାଙ୍କ କ୍ଷୀର ବିକ୍ରି ହେଇଯାଉଛି, କିନ୍ତୁ କିଛି ଲୋକଙ୍କର କ୍ଷୀର ତାଙ୍କର ବିକ୍ରି ହେଇପାରୁନି। ତେଣୁ ଆମର ମୋଟାମୋଟି ଏସବୁ ଜିନିଷରେ କହିବା କଥା ଯେ କେତେ ପିଓର ଆମେ, କାହିଁକି ଯୋଉ କ୍ଷୀର କିମ୍ବା ଛେନା ହେଲା କିମ୍ବା ଖୁଆ ହେଲା ଏଇଟା କିଏ ଖାଉଛି, ଏଇଟା ଆମରି ଭାଇମାନେ ଆମରି ଦେଶର।
1: ଆମେ କ୍ଷୀରଟାକୁ ବା ଦୁଧଟାକୁ ଆମେ ଗୋଟେ ଅମୃତ ଭଳି ଆମେ ନଉ। ଯେତେ ପ୍ରକାର ଆମ ଆଗରେ ଖାଦ୍ୟ ଅଛି ସବୁଠୁ ବୋଧେ ସବୁଠୁ ଉତ୍ତମ ଖାଦ୍ୟ ଆମେ କ୍ଷୀରକୁ ନେଇପାରିବା, ଛୁଆ ପାଖରୁ ବୟସ୍କ ଲୋକ ପର୍ଯ୍ୟନ୍ତ, ରୋଗୀ ପାଖରୁ ଭୋଗୀ ପର୍ଯ୍ୟନ୍ତ ସମସ୍ତେ ତାକୁ ପ୍ରିୟ। କିନ୍ତୁ ତାକୁ ଯଦି ଆମେ ସବୁ ରକମ ମିଶେଇକି, ଯେମିତି କହିଲା ରକମ କ୍ଷୀରରେ ପାଣି ନ ମିଶେଇକି ପାଣିରେ କ୍ଷୀର ମିଶେଇକି ଯଦି ବିକିବା ତାହେଲେ ସେଟା ବି ଗୋଟେ ନିଶ୍ଚିତ ଭାବରେ ଅସୁବିଧା। ଆଉ ଆପଣ କହୁଛନ୍ତି ଯେ କ୍ଷୀର ପରେ ଯୋଉ ପନିର ତିଆରି କରିବା ବା ଦହି ତିଆରି କରିବା, ଖୁଆ ତିଆରି କରିବା, ସେଥିରେ ମଧ୍ୟ ଆମର ସାଧୁତା ନିଶ୍ଚିତ ଭାବରେ ଦରକାର, ଯୋଉଥିପାଇଁ କି ଆମର ବଜାର ଆପେ ଆପେ ସୃଷ୍ଟି ହେଇପାରିବ।
0: ବଜାର ଆମ ହାତରେ ସୃଷ୍ଟି ହେଇଯିବ, ଯେକୌଣସି ଗାଁରେ ବି ବଜାର ସୃଷ୍ଟି ହେଇଯିବ, କାହିଁକି ଯିବା ଆସିବା କମ୍ୟୁନିକେସନ ରେ ଏତେ ବଢିଆ ସୁବିଧା ଏବେ ହେଇଗଲାଣି।
1: ପ୍ରକୃତରେ ଦେଖିବାକୁ ଗଲେ ବର୍ତ୍ତମାନ ସହର ଆଉ ମଫସଲର ସେମିତି ପାର୍ଥକ୍ୟ ସେତେଟା ବେଶି ନାହିଁ,
0: କିଛି ନାହିଁ।
1: ଗମନାଗମନର ସୁବିଧା ବଢିଆ ଏବଂ ରାସ୍ତାଘାଟ ବହୁତ ବଢିଆ ହେଇଯାଇଛି, କଣ୍ଟାକ୍ଟ ବି ସାଙ୍ଗେ ସାଙ୍ଗେ ହେଇପାରିବ, ସମସ୍ତଙ୍କ ହାତରେ ମୋବାଇଲ ଫୋନ ରହିଲାଣି। ତେଣୁ ଯଦିଓ ଗ୍ରାମରେ ଅଛନ୍ତି 7-8 କିଲୋମିଟର ଦୂରିଆରେ ଆମର ଭାଇମାନେ, ସେମାନେ ଯଦି ବଜାର ଜଣେ ଦୋକାନୀ ଭାଇ ସାଙ୍ଗରେ ବି ଯୋଗାଯୋଗ ରଖନ୍ତି ଏବଂ ଗୋଟେ ନିର୍ଦ୍ଦିଷ୍ଟ ବସ୍ ହଉ ବା କୌଣସି ଗୋଟେ ଯାନବାହନରେ ପଠେଇବାର ବ୍ୟବସ୍ଥା କରନ୍ତି ତାହେଲେ ସେଟା ବି ବିକ୍ରି ହେଇପାରିବ।
0: ତା ଛଡା ଯୋଉ ଆମର ଆଇସ୍କ୍ରିମ ଆମେ ଖାଉନୁ କି ବାହାଘରରେ ଖାଉଛୁ, ଏମିତି ବି ଖାଉଛୁ, କପ୍ ଖାଉଛୁ, ସେ ଯୋଉ ଆଇସ୍କ୍ରିମ ସେଥିରେ ବି ମେନ୍ ହଉଛି ଆମର କ୍ଷୀରର ଅଂଶଟା, କ୍ରିମ ଯୋଉଟା କହୁଛନ୍ତି ସେଟା କ୍ଷୀରର ଉପାଦାନ, ସେଟା ନ ରହିଲେ ସେଟା ନରମ ହବନି। ଯେମିତି ଆମେ ଆଇସ୍କ୍ରିମ ଯୋଉଟା ସାଧାରଣତଃ ଲୋକମାନେ ଭାବନ୍ତି

0: ସେଟା ମୁଲାୟମ କେବେ ହବନି, କେବେ ମୁଲାୟମ ହବନି,
1: ଏଟା ପୁରା ଟାଣ ହବ, ଯୋଉଟାକୁ ଆଇସ୍ କ୍ୟାଣ୍ଡି କହୁଛନ୍ତି, ମାନେ ଯୋଉଟା ଆମେ ବରଫଟାକୁ ଖାଉଛେ ଆଇସ୍କ୍ରିମ ଭଳିଆ ଭାବିକି,
0: ସେଇଟା କମ୍ ଦାମରେ ବିକ୍ରି
1: ହବ, କମ୍ ଦାମ, ସେଥିରେ କ୍ରିମ୍ ଜିନିଷଟା ନଥାଏ, ଯେତେବେଳେ କ୍ରିମ୍ ମିଶିଯିବ ସେତେବେଳେ ସେଟା ମୁଲାୟମ ହେଇଯିବ। ତେଣୁ ଯଦି ଆମର ବେକାର ଯୁବକ ଯୁବତୀ ଯୋଉମାନେ ଅଛନ୍ତି ସେମାନେ ଛୋଟକାଟିଆ ଆଇସ୍କ୍ରିମ ଫ୍ୟାକ୍ଟ୍ରି କରିବେ, ସେଥିରେ ଲାଭର ପରିମାଣ ବହୁତ। ଆଉ ଆଜିକାଲି ଆମେ ଯଦି ଦେଖିବା ତାହେଲେ ଗାଁ ଗଣ୍ଡାରେ ତ ବାହାଘର କଲେ କି କଣ କର୍ମକାର୍ଯ୍ୟ କଲେ ସେ ଆଇସ୍କ୍ରିମ ଖୋଜିଲାଣି, ବଜାର ବି ଆମ ଗାଁ ଗଣ୍ଡାରେ ଅଛି। ଆଉ ଯୋଉ ମୁଁ ପ୍ରଥମ କଥା କହିଲି ଯେ ଆମର ଯଦି ସାଧୁତା ଅଛି ତାହେଲେ ସେ ଲୋକ ବଡ ବଡ କମ୍ପାନୀର ଆଇସ୍କ୍ରିମକୁ ଛାଡିକି ଆମ ଗାଁ ଗଣ୍ଡାର ଆଇସ୍କ୍ରିମକୁ ନେବେ। ଏବଂ ଆମେ ବି ଯଦି ଗୋଟେ ଆଇସ୍କ୍ରିମ ଆସୁଛି ଆନନ୍ଦରୁ, ଗୁଜୁରାଟରୁ ଆସୁଛି, ଆମେ ଯୋଉଟା ଆମ ଗାଁରେ ତିଆରି କରିପାରିବା ସେଟା ତାଠୁ ଶସ୍ତାରେ ହବ,
0: ନିଶ୍ଚିତ ଭାବରେ
1: ଶସ୍ତାରେ ହବ। ତେଣୁ ଆମେ ସେ ଜିନିଷକୁ
0: ବହୁତ ଫ୍ରେଶ ଖାଇପାରିବା, ଆମେ
1: ବହୁତ ଫ୍ରେଶ ଖାଇ
0: ସେଠୁ ଆସିକି ଏଠି ପହଞ୍ଚିକି ଷ୍ଟୋର ହେଇକି ଆମେ ଇଏ କରୁଛୁ, ତାଠୁ ବେଟର ହେଇପାରିବ।
1: ଆଉ ଗୋଟେ ଜିନିଷ ଆମେ କହିବା କଥା ଯେ ଘିଅର ରେଟ, ତେଣୁ ଯଦି ଚାଷୀ ଭାଇ ବି ଜଣେ ତା କ୍ଷୀରରୁ ଦହି ବି କରିପାରିବ, ତାର ସରଟା ବାହାର କରିକି ଘିଅ ତିଆରି କରିପାରିବ, ତାହେଲେ ସେ ବାଟରୁ ବି ତାର ଲାଭଟା ଦ୍ୱିଗୁଣା ହବ। ଏବଂ ପୁଣି ସେଇ କଥା, ଯଦି ଘିଅଟା ବି ଶୁଦ୍ଧ ଘିଅ ହେଇଥିବ, ଜଣେ ଶୁଙ୍ଘିଦେଲେ କହିବ ଏଟା ବଢିଆ ଘିଅ, ତାହେଲେ ସିଏ ଲୋକର ଘିଅ ଗୋଟେ ଗାଁରେ ବି ବିକ୍ରି ନ ହେଇକି ରହିବ ନାହିଁ, ଲୋକ ଯାଇକି ତା ଘରେ ପହଞ୍ଚିବେ ୟା ପାଖରେ ପିଓର ଘିଅ ଅଛି। ସବୁଠୁ ବଡ କଥା ହେଲା ଆଜିର ଯୋଉ ମାନେ ଆଲୋଚନାରେ ମୁଁ ଗୋଟେ ଜିନିଷ କହିବି, ଏ ତ ରହିଲା କିନ୍ତୁ ଆଉ ଥରେ ରିପିଟ କରିବା ଯେ ସାଧୁତା
0: ନିଶ୍ଚିତ ଭାବରେ ଦରକାର, କାରଣ ସାଲେପୁରର ଯଦି ମିଠା ଯାଇକି ବାହାରେ ବିକ୍ରି ହେଉଛି ବିଦେଶରେ ବିକ୍ରି ହେଇପାରୁଛି, ସମସ୍ତେ କରିପାରିବେ, ସାଧୁତା ଦରକାର ଏବଂ ଆମର ଧୈର୍ଯ୍ୟ ବି ଦରକାର, ଆଉ ଟିକେ ପରିଶ୍ରମ ଆଉ ଟିକେ ନିଶ୍ଚିତ ଅଧିକା କରିବା ଦରକାର। ଆଉ ଆଉ ଯୋଉ ଆପଣ ଆଇସ୍କ୍ରିମ ଫ୍ୟାକ୍ଟ୍ରି କଥା କହିଲେ, ତାଙ୍କ ପାଇଁ କିଛି ସୁବିଧା ସୁଯୋଗ ଅଛି କି ସରକାର?
1: ହଁ, ତାଙ୍କ ପାଇଁ ଏବେ ଯୋଉ ନୂତନ ଏଗ୍ରିକଲଚର ପଲିସି ଆମର ହେଇଛି ସେଥିରେ ଡିପ୍ ଫ୍ରିଜ, ସେଥିରେ 50% ସବସିଡି ଅଛି, ଖୁଆ ତିଆରି ମେସିନ ତା ପାଇଁ ସବସିଡି ଅଛି, ତେଣୁ ସବୁ ପ୍ରକାର ସବସିଡି ଅଛି। ଏମିତିକି ଯୋଉଟା ବଲ୍କ ମିନି କୁଲର କହୁଛନ୍ତି କ୍ଷୀର ନେଇକି ରଖିବା ପାଇଁ ଖରାପ ହବନି, ତା ପାଇଁ ବି ସବସିଡି ଅଛି। ତେଣୁ ଏବେ ସୁବର୍ଣ୍ଣ ସୁଯୋଗ ଆମ ଚାଷୀ ଭାଇମାନଙ୍କ ପାଇଁ, କେବଳ ଆଗରୁ କୃଷିରେ ଯେମିତି ଦିଆ
0: ହଉଥିଲା,
1: ସେଟା ଯୋଉ ଆମର ପ୍ରତି ଡିଷ୍ଟ୍ରିକ୍ଟ ଏଗ୍ରିକଲଚର ଅଫିସ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଯୋଉଠି ଅଛି ସେ ଜାଗାରେ କେଏସ୍କେ କୃଷକ ସହାୟକ କେନ୍ଦ୍ର ଗୋଟେ ଅଫିସ ଖୋଲୁଛି ସୋମବାର ଦିନ, ସେଦିନ ତାଙ୍କ ସାଙ୍ଗରେ ଯୋଗାଯୋଗ କଲେ ଏସବୁ
0: ପ୍ରତ୍ୟେକ
1: ସୋମବାର
0: ଡିଓ ଅଫିସ ଅଫିସ ତ ଆମର କେବଳ ବାରିପଦାରେ ସୀମିତ ନୁହେଁ, କୃଷିରେ ଡିଓ ଅଫିସ ଅଛି, ବେତନଟୀରେ ଅଛି, ଉଦଳାରେ ଅଛି, ରାଇରଙ୍ଗପୁର ଅଛି, କରଞ୍ଜିଆରେ ଅଛି,
1: ବହୁତ ଜାଗା,
0: ଯେକୌଣସି ଡିଓ ଅଫିସକୁ ସୋମବାର ଦିନ ଯାଇକି କୃଷକ ସହାୟକ କେନ୍ଦ୍ରରେ ଯାଇକି ଯୋଗାଯୋଗ କଲେ ତାପରେ ଚାଷୀ ଭାଇମାନେ ୟାର ସମାଧାନ ବାହାର କରିପାରିବେ ଏବଂ ସେମାନେ ବିଭିନ୍ନ ପ୍ରକାର ଲୋନ୍ ନେଇକି ସବସିଡି ନେଇକି ତାର ସୁବିଧା ସୁଯୋଗ ନେବେ। ଯାହା ହଉ, ଆପଣ ଆମ ଅନୁଷ୍ଠାନକୁ ଆସି ଚାଷୀ ଭାଇମାନଙ୍କର କ୍ଷୀର ବିକ୍ରି ସମସ୍ୟାର ସମାଧାନ ପାଇଁ ଯୋଉ ବଢିଆ କଥା ଆଲୋଚନା କଲେ, ସେଥିପାଇଁ ଆପଣଙ୍କୁ ଆମ ଚାଷୀ ଭାଇମାନଙ୍କ ତରଫରୁ ଏବଂ ଆମ ବାରିପଦା ଆକାଶବାଣୀର ଚାଷବାସ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍। ନମସ୍କାର।
1: ନମସ୍କାର।
2: କଥାଟା ବୁଝିଲ ନା ବଡ ଭାଇ, ଜିନିଷ ହଉଛି ତୁମେ ଯଦି ଖାଣ୍ଟି ଜିନିଷଟା ଦବ, ମାନେ ଅରିଜିନାଲ ଜିନିଷଟା, ତାହେଲେ ତୁମର ଚାହିଦା ବଢିବ, ତାପରେ ଧୀରେ ଧୀରେ ଧୀରେ ଧୀରେ ଲୋକମାନେ ଯେତେବେଳେ ଜାଣିବେ ଯେ ନାଇଁ ଜିନିଷଟା ଭଲ ଦଉଛି, ମାନେ କ୍ଷୀର ଭଲ ଦଉଛି, ଛେନା ଭଲ ଦଉଛି, ଆଉ ପାଣି ମିଶା ନାହିଁ କି ପାଉଡର ମିଶା ନାହିଁ, ତାହେଲେ ତୁମ ପାଖକୁ ଲୋକମାନେ ଆସିବେ, ଆଉ ଏମିତି ସମୟ ହବ ଯେ ତୁମେ ଦେଇପାରିବନି।
0: ପରା ସେଇ କଥା ତୁମକୁ କହିଲା ବେଳକୁ ମୋର ଗୋଟେ ଛୁଟିଆ ଗପଟା ମନେ ପଡିଲା, ବୁଝିଲ ନା, ଆଜିକାଲି ଲୋକ କିସ ଭାବୁଛନ୍ କୁହନା, ଏଇ ଯୋ ତାକୁ କିସ କହୁଛନ୍, ହଁ ଆଡଭର୍ଟାଇଜମେଣ୍ଟ,
2: ବିଜ୍ଞାପନ କରିଦେଉ,
0: ବିଜ୍ଞାପନ କଲେ ପୁରା ଜିନିଷ ବିକ୍ରି ବଟା ଜୁରସୁର ହବ, ବୁଝିଲ ନା,
2: ମାନେ 2 ଟଙ୍କା ସାବୁନ ନେବି ତୁମର ପ୍ୟାଣ୍ଟ ସାର୍ଟ ପୁରା ସଫା,
0: ପୁରା ସଫା, ମାନେ ଲୋକମ ସଫା ଏକାଥରେ।
3: ସେଇଥିପାଇଁ ଗୋଟେ କଥାରେ ନାହିଁ ନା, କଥା କହି ଜାଣେ ଯିଏ ପଚା ଚିଙ୍ଗିଡ଼ି ବିକେ ସିଏ,
0: ବାସ ସେଇଟା କଥାରୁ ଥରେ ଗୋଟେ କିସ ହେଲା କହନା, ଗୋଟେ ବ୍ରାହ୍ମଣିଆ ଲୋକ ତାର ବହୁତ ଧର୍ମ କରେ, ସବୁଦିନ ପୂଜା ପାସା କରେ, ତାର ଗୋଟେ ସମୟ ଆସିଲା କେଟକୁ ଯିବା
2: ଉପରକୁ,
0: ଉପରକୁ ଗଲା ବେଳକୁ ତାର ହିସାବ କିତାବ ବଡ ବାହାରିଲା ଯେ ସିଏ ଜମପୁରକୁ ଯିବ, ବୈକୁଣ୍ଠପୁରକୁ ଯିବନି, ବୁଝିଲ ନା, ତ ସେ କଥା ବି ସେ ଜାଣିଥିଲା ଜମପୁର ମୋର ଜାଗା, ସେଠୁ ଯାଇତେ ହବ ସେ ଜାଣିଛି। ଗଲା ବେଳକୁ କିସ ହେଇଛି, ଜମ ତ ବହୁତ ଭିତରେ ଅଛନ୍ତି, ତାଙ୍କ ଦୂତ ମାନେ ସବୁ ବାହାରେ ଅଛନ୍ତି, ନେଇଗଲେ ତାକୁ ଦେଇକି ନେଇଗଲା ପରେ ଗୋଟେ ଜାଗାରେ ଖାଲି ତେଲ ଗା ଫୁଟୁଛି, ବୁଝିଲ ନା, କରେଇରେ ଦେଇକି ତାଙ୍କୁ କହିଲେ, ଆଜ୍ଞା ଆପଣଙ୍କର କାଲକୁଲେସନରେ ବାହାରୁଛି ଯେ ଆପଣଙ୍କ ଗୋଟେ ପାଦ ଏଠି ତେଲ କରେଇରେ ପକେଇତେ ହବ। ସେ କହିଲେ ହଉ ପକେଇବା, ତାହେଲେ ରାଜି ହେଇଗଲା, ହଁ ଗୋଟେ ପାଦ ତ ପକେଇବେ, ଆଉ ଗୋଟେ ପାଦ ପକେଇଦେ ପକେଇଦେ, ହଠାତ୍ ସେ ଆର ପାଦଟା ବି ପକେଇ ଦେଇଛି, ବୁଝିଲ ନା, କାଟିଛି ତାକୁ ଯେତେବେଳେ ସେ 2ଟା ଯାକ ଦିଆ ମାରିଦେଇଛି, ସେ କରେ ଉପରକୁ ଦେଇକି ହଠାତ୍ କହୁଛି, ଆଜ୍ଞା ମତେ ଗୋଟେ ପାଦ କହିକି 2 ପାଦରେ ମୁଁ ଇଏ କରେଇଲେ ଯେ, ନା ସେଟା ଆଜ୍ଞା ଆଡଭର୍ଟାଇଜମେଣ୍ଟ ଥିଲା, ପୁରା ସତ କଥାଟା ହଉଛି ଯେ ଆପଣ ଗୋଟେ ପାଦରେ ରହିପାରିବେ ନା, 2ଟା ପାଦ ପକେଇତେ ହବ, ତେଣୁ ସେଟା ଥିଲା ବିଜ୍ଞାପନ, ଏଇଟା ହଉଛି ସତ କଥା।
2: ତୁମେ ଯାଇଥିଲ ରକମ ଲାଗୁଛି, ଯେ
0: କହିବା କଥା ମରିଲେ ଜମ ଦର୍ଶନ ନା, ଆଉ ଆଗରୁ

0: ସବୁଦିନ ଭଳି ଆଜି ବି କହିବା ଯେ ଆମର ଭାଇମାନେ ଦିଧାଡ଼ି ଚିଠି ଦେବେ, ଯାହା ସୁବିଧା ଅସୁବିଧା ଅଛି ନିଜ ଅନୁଭୂତି କଥା ହେଲେ ଟିକେ ଲେଖିକି ପଠେଇବେ।
1: ଯାହା ବି ହଉ ଆମ ଚାଷୀ ଭାଇମାନଙ୍କୁ ଭଲ କଥାଟା କହିଲ, ଚିଠି ଲେଖିବେ। ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନକୋଡ ହେଲା 7507002 ଜିଲ୍ଲା ମୟୂରଭଞ୍ଜ।
2: ଏହି ଠିକଣାରେ ଖଣ୍ଡେ ଚିଠି ଦେବା ପାଇଁ ଆଦୌ ଭୁଲିବେନି। ତେବେ ଆମର କାର୍ଯ୍ୟକ୍ରମ ରଖିବା ପୂର୍ବରୁ ପୁଣି ଥରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ଚାଷବାସ। ଉପସ୍ଥାପନାରେ ଥିଲେ ଶୁଭେନ୍ଦୁ କୁମାର ବେହେରା, ସତ୍ୟାନନ୍ଦ ସେଜପଡ଼ା ଏବଂ ପ୍ରଦ୍ୟୁମ୍ନ କୁମାର ମହାପାତ୍ର। କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ନାଗଭୂଷଣ ମାଝି। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ପ୍ରଚାର କରୁଛୁ ଆପଣମାନଙ୍କ ଅନୁରୋଧରେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟି ନେଇଛୁ ମାନିନୀ ଚଳଚ୍ଚିତ୍ରରୁ। ଅନୁରୋଧ କରିଛନ୍ତି ଆପଣମାନେ ହେଲେ ତୁଳସୀ ଚୋରା ବାରିପଦାରୁ ମିକୁ, ଲିଟୁ, ବୁବୁନ, ଝୁନା, ରୀନା, ଗାୟତ୍ରୀ ଏବଂ ତାଙ୍କ ପରିବାରର ଅନ୍ୟ ସାଥୀ ଶ୍ରୋତା। ଚଳଚ୍ଚିତ୍ର ମାନିନୀ।

ପରବର୍ତ୍ତୀ ଗୀତଟି ପାଇଁ ଅନୁରୋଧ କରିଛନ୍ତି ଆପଣମାନେ ହେଲେ ବାଲେଶ୍ୱର ରେମୁଣାରୁ କହ୍ନେଇ ବିଜୟଲକ୍ଷ୍ମୀ ଲଳିତା ଲିପୁନ ଏବଂ ତାଙ୍କର ସାଥିଶ୍ରୋତା। ଚଳଚ୍ଚିତ୍ର ସୂର୍ଯ୍ୟ, କଣ୍ଠଶିଳ୍ପୀ କୁମାର ବାପେ।

0: Music Night Fest, oh, does that invest? Oh, does that invest? Oh, does that invest?
1: ପରବର୍ତ୍ତୀ ଗୀତଟି ପାଇଁ ଅନୁରୋଧ କରିଛନ୍ତି ସାମାଖୁଣ୍ଡା ବ୍ଲକ ବାରିପଦାରୁ ସୋନାରାମ ରାଜା ପାର୍ବନ ଦାସରଥୀ ରୀମା ସୁମନ ଗୀତା ଏବଂ ତାଙ୍କର ଅନ୍ୟ ସାଥୀଶ୍ରୋତା ଚଳଚ୍ଚିତ୍ର ଗପରେ ପଢ଼ୁଛି କଳା କହ୍ନେଇ କଣ୍ଠଦାନ କରିଛନ୍ତି ଶିଳ୍ପୀ କବିତା କ୍ରିଷ୍ଣା।

କାର୍ଯ୍ୟକ୍ରମ ଶେଷରେ ଚଳଚ୍ଚିତ୍ରରେ ନେଇଛୁ ଜନନୀ। କଣ୍ଠଦାନ କରିଛନ୍ତି ଶିଳ୍ପୀ ଅନୁରାଧ ପଡ଼ୱାଲ। ଅନୁରୋଧ କରିଛନ୍ତି ଆପଣମାନେ ସାରସକଣା ବମ୍ବି ଛକରୁ ମାମ୍ପୁ ସତ୍ୟ ଶାନ୍ତିଲତା ନୀଲୁ ଲକି ବିକି ଦେବାଶିଷ ମଣିଶଙ୍କର ଏବଂ ତାଙ୍କର ସାଥୀଶ୍ରୋତା।

0: ଶୁଣୁଥିଲେ ଆପଣମାନଙ୍କ ଅନୁରୋଧରେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ।
1: ହଁ ଭାଇ କାରେ ଚାଲ ହଉ,
2: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।

ଆକାଶବାଣୀ ବାରିପଦା ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ ଶିଳ୍ପୀ ବାବୁଲ ସୁପ୍ରିୟ, ଗୀତ ରଚନା ଅରୁଣ ମନ୍ତ୍ରୀ।

ପରବର୍ତ୍ତୀ ଗୀତଟି ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ଅରବିନ୍ ଏବଂ ମୋନାଲି, ରଚନା ବିଜୟ ସୁତାର।

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଆଜିର ଶିଳ୍ପୀମାନେ ଥିଲେ ବାବୁଲ ସୁପ୍ରିୟ, ଅରବିନ୍ ଏବଂ ମୋନାଲି। ଗୀତଗୁଡ଼ିକ ରଚନା କରିଥିଲେ ଅରୁଣ ମନ୍ତ୍ରୀ ଏବଂ ବିଜୟ ସୁତାର। ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା ଗୀତ ଅତୀତ କାର୍ଯ୍ୟକ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଗୀତଟି ନେଇଛୁ ଆନ୍ଧି ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଯୁଗଳ କଣ୍ଠରେ କିଶୋର କୁମାର ଏବଂ ଲତା ମଙ୍ଗେସ୍କର।

0: ଶୁଣୁଥିଲେ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଗୀତଗୁଡ଼ିକ ନେଇଥିଲୁ ଆରିଆ ପାର ଚଳଚ୍ଚିତ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।
1: नमस्कार, आकाशवाणी समाचार के साथ मैं मोहम्मद जुबैर। प्रधानमंत्री नरेंद्र मोदी ने कहा है कि देश के 140 करोड़ नागरिकों की आकांक्षाएं अवश्य पूरी होंगी। उन्होंने कहा कि राष्ट्रीय जनतांत्रिक गठबंधन एनडीए ने हमेशा देश के भरोसे को मजबूत किया है,